ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଅର୍ଜୁନ ଚରଣ ସାମଲ।

0: ବାସୁବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଶରତ ଚନ୍ଦ୍ର ରଥ।
4: ରସ କ'ଣ ପଚାରିଲେ ଉତ୍ତର ହେବ, ଯାହା ଭାବରେ ଭିଜେଇ ଦିଏ, ହଜେଇ ଦିଏ ଓ ମଜେଇ ଦିଏ। କୁହାଯାଇପାରେ ଯେ ରସ ଏକ ଅନୁଭବ। ବିଭିନ୍ନ ପ୍ରକାର ରଙ୍ଗରେ ରସ ଥାଏ, ଭିନ୍ନ ଭିନ୍ନ ପ୍ରକାର ଶବ୍ଦରେ ଭିନ୍ନ ଭିନ୍ନ ରସ ଥାଏ, ଫୁଲର ବାସ୍ନାରେ ରସ ଥାଏ, କୋଇଲିର କୁହୁତାନରେ ରସ ଥାଏ, ଝରଣାର ଗାନରେ ରସ ଥାଏ, ଜଳପ୍ରପାତର ଭୀମ ଭୈରବ ଶବ୍ଦରେ ରସ ଥାଏ, ସମୁଦ୍ରର ଗର୍ଜନରେ ମଧ୍ୟ ରସ ଥାଏ, ମଳୟ ପବନର ପ୍ରବାହରେ ରସ ଥାଏ, ଯାହା ଶରୀରକୁ ଶିହରିତ କରେ, ପ୍ରାଣକୁ ପୁଲକିତ କରେ, ମନକୁ ପ୍ରମୋଦିତ କରେ। ପ୍ରକୃତିରେ ରସମୟଙ୍କର ରସାଳ ରୂପାୟନ ଦେଖିବାକୁ ମିଳେ। କେତେବେଳେ ଶାନ୍ତ ରସ, କେତେବେଳେ ବୀରରସ, ତ ଆଉ କେତେବେଳେ ବିଭତ୍ସ ରସର ପ୍ରକଟନ ହୋଇଥାଏ ଏଇ ପୃଥିବୀରେ। ପ୍ରକୃତି ଭିତରେ ମନନଶୀଳତାରେ ରସାନୁଭବ ଅଧିକରୁ ଅଧିକ ହୋଇଥାଏ। ଏପରି ରସମୟ ପ୍ରକୃତିର ସନ୍ତାନ ହୋଇ ମଣିଷ ଏଡ଼େ ନିରସ କାହିଁକି? ମଣିଷ ମନରେ ସରସତା ନାହିଁ କାହିଁକି? କିଏ ତାଠାରୁ ଛଡ଼ାଇ ନେଇଛି ମଧୁରତା? ଏତେ ଶୁଷ୍କ ଭାବ, କର୍କଶ ଭାବ କିଏ ତା ମନରେ ଭରିଦେଇଛି? ଏତେ ଅବସାଦ, ହତାଶା, କ୍ରୋଧ, ବିରକ୍ତିଭାବ ସହିତ ସ୍ୱାର୍ଥପରତା କିଏ ଭରିଦେଇଛି? ଏତେ ନକାରାତ୍ମକତା କିଏ ମଣିଷ ମନରେ ଭରିଦେଇଛି ଯେ ଯାହାଫଳରେ ସେ କେତେ ଅକଥା ମନରେ ଭାବୁଛି, କେତେ ଅକଥା ସେ ତୁଣ୍ଡରେ କହୁଛି, କେତେ ଅକାର୍ଯ୍ୟ ସେ ଶରୀରରେ କରୁଛି? ତା ଭାବନାରେ ରସ ନାହିଁ, ଶବ୍ଦରେ ରସ ନାହିଁ, କାର୍ଯ୍ୟରେ ରସ ନାହିଁ। କେଡ଼େ ସ୍ୱାଦହୀନ ଜୀବନ ଆଜି ମଣିଷ ବଞ୍ଚୁଛି ସତେ। କାହା ପ୍ରତି ତାର ଶ୍ରଦ୍ଧା ନାହିଁ, କାରଣ ପ୍ରାୟ କେହି ତା ପାଇଁ ବିଶ୍ୱାସ ଭାଜନ ନୁହନ୍ତି। କାହା ପ୍ରତି ତାର ସମ୍ମାନ ନାହିଁ, କାରଣ ସେ ନିଜକୁ ସବୁଠାରୁ ଅଧିକ ସମ୍ମାନନୀୟ ବୋଲି ମନେ କରୁଛି। କାହା ପାଖରେ ମନ ଖୋଲି ଦୁଃଖ ସୁଖ ପଦେ ପ୍ରକାଶ କରିବା ପାଇଁ ଶ୍ରୋତାର ଅଭାବ ଘଟୁଛି ପ୍ରବଳ ଭାବରେ ଆଜି ଦେଖାଯାଉଛି ଏହି ଅଭାବ। ସମାଜରେ ଧନର ଅଭାବ ନାହିଁ, ମାତ୍ର ମନର ଅଭାବ ଯଥେଷ୍ଟ ରହିଛି। ଫଳସ୍ୱରୂପ ବ୍ୟକ୍ତି ଜୀବନ ହୋଇଯାଉଛି ଦିନକୁ ଦିନ ନକାରାତ୍ମକ। ଏହି ନକାରାତ୍ମକତା ଆନନ୍ଦ ଦେଉନାହିଁ, ଆତ୍ମସନ୍ତୋଷ ଦେଉନାହିଁ, ଏଥିରୁ ଆସୁଛି ଅହଙ୍କାର। ଅହଙ୍କାରର ପ୍ରଭାବରେ ମଣିଷ ଧରାକୁ ସରା ମନେ କରୁଛି। ଅହଙ୍କାରରୁ ଆସୁଛି କାମନା, ଆସୁଛି ବାସନା, ଯାହା ଚରିତାର୍ଥ ହେଲେ ବଢ଼ୁଛି, ଅଧିକରୁ ଅଧିକ ବଢ଼ୁଛି, ଆଉ ଚରିତାର୍ଥ ନ ହେଲେ କ୍ରୋଧ ସୃଷ୍ଟି ହେଉଛି, ହିଂସ୍ର ଭାବ ସୃଷ୍ଟି ହେଉଛି। ସୁଖଭୋଗ ଲାଳସା ହେଉଛି କାମନା ବାସନାର ମୂଳ କଥା। ମନର ସୁଖଭୋଗର ଲାଳସାର ଅନ୍ୟ ନାମ କାମନା, ଏବଂ ପ୍ରାଣର ସୁଖଭୋଗର ଲାଳସାର ଅନ୍ୟ ନାମ ହେଉଛି ବାସନା। କାମନା ଓ ଆବଶ୍ୟକତା ଭିତରେ ପ୍ରଭେଦ ରହିଛି, ଯେପରି ସ୍ୱାଧୀନତା ଓ ସ୍ୱେଚ୍ଛାଧୀନତା ଭିତରେ ପ୍ରଭେଦ ରହିଛି। ଗୋଟିଏ ଉଦାହରଣ ମାଧ୍ୟମରେ କୁହାଯାଇପାରେ ଯେ ଖାଦ୍ୟ ଗ୍ରହଣ ଏକ ଆବଶ୍ୟକତା, ମାତ୍ର ସେହି ଖାଦ୍ୟ ଗ୍ରହଣ ଏକ କାମନାରେ ମଧ୍ୟ ପରିଣତ ହୋଇପାରେ। ବଞ୍ଚିବା ପାଇଁ ଖାଇବା ହିଁ ଖାଦ୍ୟର ଆବଶ୍ୟକତା, ମାତ୍ର ଖାଇବା ପାଇଁ ବଞ୍ଚିବା ହିଁ କାମନା। ଆବଶ୍ୟକତାର ଲକ୍ଷ୍ମଣ ରେଖା ଡେଇଁଗଲେ କାମନାର ରାଜ୍ୟ ପଡ଼େ। କାମନା ଜନିତ କ୍ରୋଧ ଆସେ ଅନ୍ୟ ଉପରେ, ଅନ୍ୟ ଉପରେ ସରିଗଲା ପରେ ଆସେ ଭଗବାନଙ୍କ ଉପରେ। ମନ ଅସ୍ଥିର ହୁଏ, ଅଶାନ୍ତ ହୁଏ, ଅବାଗ କଥା କହି ହୋଇଯାଏ, ଯେତେ ସବୁ ଅକାର୍ଯ୍ୟ କରି ହୋଇଯାଏ। ଯାହା ଉପରେ ହେଉ, କ୍ରୋଧ ନଷ୍ଟ କରେ ମାନ ସମ୍ମାନ, ବିଷାକ୍ତ କରେ ପରିବେଶକୁ। କେବଳ କ୍ରୋଧ ନୁହେଁ, ଲୋଭ କ୍ଷେତ୍ରରେ ମଧ୍ୟ ଏହିପରି କଥା ପ୍ରାୟତଃ

0: ଘଟେ। କାମନା ବାସନା ବହୁରୂପୀ ଓ ବହୁରଙ୍ଗୀ ଏଣ୍ଡୁଅ ସହ ସମାନ। ତାକୁ ଚିହ୍ନିବା ବା ଜାଣିବା ଏତେ ସହଜ ନୁହେଁ। ଜାଣିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଚେତନତା। ବାସ୍ତବରେ ଆମର କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ହେବ, ଆନ୍ତରିକତାର ସହିତ ସମସ୍ତ କର୍ମ କରିବାକୁ ହେବ, କର୍ମରୁ ଆମକୁ ଆନନ୍ଦ ପାଇବାକୁ ହେବ, ମାତ୍ର ଆନନ୍ଦ ପାଇଁ କର୍ମ କରିବାକୁ ହେବ ନାହିଁ। ଆମକୁ ଯେଉଁ କର୍ମ ମିଳିଛି ସେହି କର୍ମ ଯେ ଆମ ପାଇଁ ଉଦ୍ଦିଷ୍ଟ, ଏକଥା ବିଚାରିବାକୁ ହେବ। ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ କର୍ମର ମହତ୍ଵ ରହିଛି। ଆମକୁ କର୍ମରୁ ଆନନ୍ଦ ମିଳୁନାହିଁ, ତାର କାରଣ ହେଉଛି ଆମ ଭିତରେ ରହିଛି ଅହଙ୍କାର। ଅହଙ୍କାର ଯେତେ ଅଧିକ ବଢ଼ିବ ଜୀବନର ସରସତା ସେତେ କମି କମିଯିବ। ପ୍ରତ୍ୟେକ କର୍ମ ସହ ଭଗବାନ ରହିଛନ୍ତି, ପ୍ରତ୍ୟେକ କର୍ମ ଭଗବାନଙ୍କର, ଏକଥା ସ୍ମରଣରେ ରଖିଲେ ଅହଙ୍କାରର ପ୍ରାଦୁର୍ଭାବ କମିଯିବ। ଅହଂ ହ୍ରାସ ପାଇଲେ ଜୀବନରେ ସୁଖ ଶାନ୍ତି ବଢ଼ିବ, ଜୀବନ ଅଧିକରୁ ଅଧିକ ସାର୍ଥକ ହେବ। କହିବାର ଅର୍ଥ ହେଉଛି ଜୀବନରେ ସବୁକିଛି ରହିବ, ଅର୍ଥାତ୍ ସଙ୍ଗୀତ, ସାହିତ୍ୟ, ନୃତ୍ୟ, ଅଭିନୟ, ଚିତ୍ରକଳା, ସ୍ଥାପତ୍ୟ ବିଦ୍ୟା, କୃଷି, ବାଣିଜ୍ୟ, ବିଜ୍ଞାନ ଗବେଷଣା, ଦେଶରକ୍ଷାର ବ୍ୟବସ୍ଥା, ରାଜନୈତିକ କ୍ରିୟାକଳାପ, ସାମାଜିକ ସଂଗଠନ ଇତ୍ୟାଦି ଇତ୍ୟାଦି ସବୁ କଥା ରହିବ। ମାତ୍ର ପ୍ରତିଟି କାର୍ଯ୍ୟରୁ ଅହଂଟିକୁ ବାଦ ଦେବାକୁ ପଡ଼ିବ। ଫଳରେ ବ୍ୟକ୍ତିଗତ ଜୀବନ ସରସ ସୁନ୍ଦର ହେବା ସଙ୍ଗେ ସଙ୍ଗେ ସାମାଜିକ ଜୀବନ ଓ ରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହୋଇପାରିବ। ରାଷ୍ଟ୍ରୀୟ ଜୀବନ ସରସ ସୁନ୍ଦର ହେଲେ ଅନ୍ତଃରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହେବ। ଫଳରେ ସମଗ୍ର ପୃଥିବୀ ହେବ ଅହଂ ମୁକ୍ତ ଦିବ୍ୟ ଚେତନାର ଲୀଳା ନଗରୀ ଓ କ୍ରୀଡ଼ା ଶିବିର।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ବାଉନ୍ଦମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ, ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ

ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 7:25 ଶୁଣିପାରିବେ ଆମ କେନ୍ଦ୍ରରୁ ପ୍ରସ୍ତୁତ ଶିଶୁମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଶିଶୁ ରାଇଜ। ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ ସକାଳ 8:30 ଓ ରାତି 7। ଶୁଣିପାରିବେ କେତୋଟି ସୁଗମ ସଙ୍ଗୀତ 8:45 ସକାଳେ। ସକାଳ 9:00, ମଧ୍ୟାହ୍ନ 12:00 ଓ ରାତି 9:00 ପ୍ରଚାର କରିବୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। 10:00 ରହିଛି ପ୍ରାୟୋଜିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ପ୍ରାୟୋଜକ ସମ୍ ହସ୍ପିଟାଲ, ଶୀତଳାପଲ୍ଲୀ, ବ୍ରହ୍ମପୁର। ଏଥର ବିଷୟ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା ରୋଗ ଉପରେ ଆଲୋଚନା କରିବେ ଡକ୍ଟର ଅନୁରାଗ ଅନୁପମ। ପରେ ପରେ ପ୍ରଚାର କରିବୁ କେତୋଟି ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ। ପୂର୍ବାହ୍ନ 11:00 ରହିଛି ରେଡ଼ିଓ ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ଭାଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର ଓ ଏହାର ପୁନଃ ପ୍ରସାରଣ ରାତି 8:00 ଶୁଣିପାରିବେ ଆକାଶବାଣୀ କଟକରୁ। ଅପରାହ୍ନ 2:32 ଓ ସନ୍ଧ୍ୟା 6:45 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ପ୍ରଚାର କରିବୁ କେତୋଟି ଓଡ଼ିଆ ଭକ୍ତି ଗୀତ ଅପରାହ୍ନ 5:00। 5:30 ଶୁଣିପାରିବେ ଯୁବଭିତ୍ତିକ କାର୍ଯ୍ୟକ୍ରମ ଯୁବବାଣୀ। ସନ୍ଧ୍ୟା 6:15 ଆଜି ଶୁଣିପାରିବେ ଶ୍ରୀ ରାମଚରିତ ମାନସର 48ତମ ଭାଗ। 7:30 ରହିଛି କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ରାତି 8:30 ଶୁଣିପାରିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ପରେ ପରେ ଶୁଣିପାରିବେ ସମାଚାର ସନ୍ଧ୍ୟା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶେଷରେ ରାତି 10:00 ରହିଛି ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ପରେ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଏହି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 2,69,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.inରୁ ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ ମାସ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ

ପ୍ରଥମେ ଛତିଶା ନିଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ

0: ପ୍ରଥମେ ଛତିଶା ନିଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ
1: ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ

0: ସମୟ ସକାଳ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱନିକ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ 1 ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇ ଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 2026 ସିଜିନ୍ର ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲ୍ରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ

0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତ ନୌସେନା କହିଲେ ପ୍ରତିରକ୍ଷା ମନ୍ତ୍ରୀ କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ସମ୍ବାଦ ଶେଷ ହେଲା
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:25 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

0: ତେବେ ପିଲେ ସବୁଥର ପରି ଆଜି ମଧ୍ୟ ଜଣେ ଶିଶୁ ସାଥୀଙ୍କ ସହ ତୁମର ଆମେ ପରିଚୟ କରୁଛୁ। ଆସ ତାଙ୍କ ସହିତ କଥାବାର୍ତ୍ତା ହେବା, ତାଙ୍କ ଠାରୁ ଗପ ଶୁଣିବା, ଗୀତ ଶୁଣିବା, ଆଉ ତାଙ୍କ ରୁଚି ଅଭିରୁଚି ଜାଣିବା।
1: ଆଚ୍ଛା, ତମ ନାଁ କଣ କହିଲ?
2: ମୋ ନାଁ ଜି ସାରିତ୍ରୀ।
1: ଆଚ୍ଛା, କଣ ପଢୁଛ?
2: କ୍ଲାସ 9।
1: କୋଉ ସ୍କୁଲରେ ପଢୁଛ?
2: ଏସବୁ ପ୍ଲେସ।
1: ଆଚ୍ଛା, ଏବେ ଏଇ କ୍ଲାସ ହେଇକି 9th ଗଲ ନା?
2: ହଁ। ଆଚ୍ଛା,
1: ଘର କୋଉଠି?
2: ଘର ରାମହରିନଗର।
1: କିଏ କିଏ ସବୁ ରହୁଛନ୍ତି ଘରେ?
2: ମମ୍ମି ପାପା।
1: ଆଚ୍ଛା, ତମର ସ୍କୁଲରେ ସବୁ କଣ ପଢା ହଉଛି?
2: ଓଡ଼ିଆ, ହିନ୍ଦୀ, ମ୍ୟାଥ।
1: କମ୍ପ୍ୟୁଟର କ୍ଲାସ କେତେବେଳେ ହୁଏ ଆଉ ତମେ କେମିତି ଯାଉଛ ସେଠି? କଣ ଶିଖିଲ ଟିକେ କହିଲ?
2: ଗତ ବର୍ଷ ଆମେ ପାଇଥନ ର ଶିଖିଲୁ।
1: ଆଚ୍ଛା, ବଢିଆ କଥା। ସ୍କୁଲରେ କଣ ପ୍ରାର୍ଥନା ହଉଛି ବା ତମେ କଣ ଜାଣିଛ? ସନ୍ଧ୍ୟାରେ ପ୍ରାର୍ଥନା କରୁଛ, ଟିକେ କାଇଁ ଶୁଣେଇଲ? ଆଚ୍ଛା, ଏଇ ଗାୟତ୍ରୀ ମନ୍ତ୍ର କେତେବେଳେ ତମେ ଜପ କରୁଛ?
2: ସନ୍ଧ୍ୟାବେଳେ।
1: ଆଚ୍ଛା, ବହୁତ ବଢିଆ କଥା। ଆଚ୍ଛା, ସନ୍ଧ୍ୟାବେଳେ ତମେ ହାତ ଗୋଡ ଧୋଇକି ଠାକୁର ଘରେ ପୂଜା କରୁଛ ନା?
2: ହଁ।
1: ବଢିଆ କଥା ଆଉ। ଆଚ୍ଛା, ସ୍କୁଲ କେତେବେଳେ ଯାଉ କହିଲ?
2: ସ୍କୁଲ ଆମେ 8:30 ଟୁ 2:30।
1: ତାପରେ ଆସିକି କଣ ଖାଇ ପିଇକି ଶୋଉଛୁ? ଟିକେ
2: ଲଞ୍ଚ କରୁଛୁ, ତାପରେ ହୋମୱାର୍କ କରୁଛୁ, ନହେଲେ ଟ୍ୟୁସନ
1: ଯାଉଛ। ଟ୍ୟୁସନ ରୁ କେତେବେଳେ ଫେରୁଛ?
2: ଟ୍ୟୁସନ ଟୁ 7:30।
1: ଆଚ୍ଛା, ବହୁତ ବଢିଆ କଥା। ବହୁତ ପଢାପଢି କରୁଛ, ଭଲ ନମ୍ବର ରହୁଛି ନା କ୍ଲାସରେ?
2: ହଁ ହଁ।
1: ଆଚ୍ଛା, କଣ ହବ ବୋଲି ଭାବିଛ ଭବିଷ୍ୟତରେ?
2: ଇଞ୍ଜିନିୟର
1: ହବ ନାଇଁ? ଆଚ୍ଛା, ବହୁତ ବଢିଆ କଥା। ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ ନାଇଁ? ଆଚ୍ଛା, ପାଠ ପଢା ଛଡା ଆଉ ସବୁ କୋଉଥିରେ ତମର ରୁଚି?

0: ଭଲ ଗାଓ।
1: ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ଚାରୁ ହା ସମୟ ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ। ପୂର୍ବୟୋଧି ବିଧୌତ ପ୍ରିୟା, ତାରତମାର ସୁଶୋଭିତ ଦିୟା, ସୁପ୍ରତି ନିକୁଳ ସ୍ତର ସମୀରା, ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ।
0: ବାହ ବହୁତ ବଢିଆ ଗୀତ ଗାଇଲ। ବହୁତ ବଢିଆ ଗୀତଟେ ଶୁଣେଇଲ। ଆଉ ଜାଣିଛ କି ଗୀତଟା?
2: ହଁ, ଲକ୍ଷ୍ମୀକାନ୍ତ ମହାପାତ୍ର।
0: ଆଚ୍ଛା, ବଢିଆ ଶିଖେଇଛନ୍ତି କିଏ? ସ୍କୁଲରେ ଶିଖେଇଛନ୍ତି ନା ତମେ ନିଜେ ଶିଖିଛ?
2: ସ୍କୁଲରେ
0: ଶିଖିଛ। ଆଚ୍ଛା, ତମେ ଅବସର ସମୟରେ ମମିଙ୍କୁ କଣ ଘର କାମରେ ସାହାଯ୍ୟ କରୁଛ କଲ? ଘର କାମରେ ସାହାଯ୍ୟ କରୁଛ? ଘର ପାଇଁ ସାମାନ ସବୁ ଆଣିଦଉଛ ନା ମମି ଯାହା କହୁଛନ୍ତି? ଆଚ୍ଛା, ଦୋକାନ ବାଲା ଯୋଉ ବେଶୀ ରେଟ୍ କହିଲେ ତମେ କେମିତି କହୁଛ? ଯଦି ବାଇଗଣ କିଲୋ 50 ଟଙ୍କା କହିବ, 40 ଟଙ୍କା ବଜାରରେ ହେଇଥିବ, ତମେ 50 ଟଙ୍କା ଦେଇକି ପଳେଇ ଆସୁଛ ତାକୁ ନା ତାକୁ? ନାଇଁ ମ, 40 ଟଙ୍କା ବିକା ହଉଛି, ତମେ କଣ 50 ଟଙ୍କା କହୁଛ? କହିକି ଆଣୁଛ? କହିକି ଆଣୁଛ ନା ସେ ଯାହା କହିଲା ଧରିକି ପଳେଇ ଆସୁଛ?
2: ନାଇଁ, କହିକି ଆଣୁଛି।
0: ଭଲ ଦେଖିକି ଆଣୁଛ ନା ଓଜନରେ ସେ ଠକୁଛି କି ନାହିଁ ଏସବୁ ଦେଖୁଛ? ଓଜନରେ ସେ ଠକୁଛନ୍ତି ନା ସମାନ ସମାନ ଜିନିଷ ଦଉଛନ୍ତି ନା ପଚା ଜିନିଷ ଦଉଛନ୍ତି? ସବୁ ବାଛି ଆଣୁଛ ନା ପରିବା ପତ୍ର ଆଣିଲା ବେଳେ? ତାହେଲେ ବହୁତ ସୁନା ପୁଅ ତମେ, ଆଉ ମମିଙ୍କୁ ବହୁତ ସାହାଯ୍ୟ କରୁଛ, ପାଠ ବି ପଢୁଛ, କମ୍ପ୍ୟୁଟର ଶିଖୁଛ, ନାଇଁ କି ଗୀତ ବି ଗାଉଛ, ପୁଣି କ୍ରିକେଟ ବି ଖେଳୁଛ। ବହୁତ ବଢିଆ ଲାଗିଲା ତମ ସହିତ କଥା ହେଇକି। ଠାକୁର କହନ୍ତୁ ତମେ ଭବିଷ୍ୟତ ବହୁତ ବଡ଼ ଇଞ୍ଜିନିୟର ହୁଅ, ବାପା ମାଙ୍କ ଖୁବ ନାଁ କର, ଦେଶ ଦେଶର ଖୁବ ନାଁ କର। ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।

ପିଲାମାନେ ତମକୁ ଗପ ଶୁଣିବାକୁ ଭଲ ଲାଗେ ନା? ଆଜି ଗୋଟେ ସୁନ୍ଦର ଗପ ଶୁଣ। ତୁମେ ତ ବୀରବଲଙ୍କ ନାଁ ଶୁଣିଛ। ଅକବରଙ୍କ ଦରବାରର ମୁଖ୍ୟ ଆକର୍ଷଣ ହେଲେ ବୀରବଲ। ସିଏ ଗୋଟେ ରତ୍ନ ଥିଲେ। ସେ ଭାରି ବୁଦ୍ଧିଆ ଥିଲେ। ଅକବରଙ୍କ ରାଜ୍ୟରେ ଗୋଟେ ଦୁଷ୍ଟ ଲୋକ ଥିଲା। ସିଏ କ'ଣ କଲା, ଗୋଟେ କୂଅ ତାର ଥିଲା, ତାର ଗୋଟେ କୂଅ ଥିଲା। ସେ କୂଅଟାକୁ ସେ ଜଣେ ଚାଷୀକୁ ବିକ୍ରି କଲା। ଚାଷୀ ଭାରି ଖୁସି ହେଲା। କୂଅରୁ ପାଣି ନେଇ ସେଟା କ୍ଷେତରେ ମଡ଼େଇବ, ଆଉ ପାଣି ପାଇ ତାର ଗଛଲତା ଫସଲ ହସି ଉଠିବ। ସେମିତି ଭାବି ଖୁସି କୂଅଟିକୁ କିଣିଲା। ହେଲେ ସେ ଦୁଷ୍ଟ ଲୋକ କ'ଣ କଲା ଜାଣିଛ? ସେ ଦୁଷ୍ଟ ଲୋକ, ସେ ଚାଷୀ ଯେତେବେଳେ କୂଅରୁ ପାଣି କାଢ଼ିବାକୁ ଲାଗିଲା, ସେ ଦୁଷ୍ଟ ଲୋକ ଚାଷୀକୁ କହିଲା, ଖବରଦାର, ମୁଁ ତମକୁ କୂଅ ବିକିଛି, କିନ୍ତୁ ପାଣି ସେଥିରୁ ବୁନ୍ଦାଏ ମଧ୍ୟ ନେବ ନାହିଁ। ଚାଷୀକୁ ଭାରି କଷ୍ଟ ଲାଗିଲା। ଆରେ ସେ ତ ପାଣି ପାଇଁ ବୋଲି କୂଅଟା କିଣିଛି ନା, କ'ଣ କରିବ, ସେ ତ ଦୁଷ୍ଟ ଲୋକ, ତା ସହିତ ସେ ଝଗଡ଼ା କରିପାରିବନି। ସେ କ'ଣ କଲା, ଆକବରଙ୍କ ଦରବାରରେ ଯାଇ ଅଭିଯୋଗ କଲା ଏହି ଦୁଷ୍ଟ ଲୋକ ବିରୁଦ୍ଧରେ। ଆକବରଙ୍କର ଦରବାରରେ ସମସ୍ତେ ସ୍ତବ୍ଧ ହୋଇଗଲେ। ଇଏ କି କଥା, କୂଅ ବିକ୍ରି କରିଛି, କହୁଛି ସେଥିରୁ ବୁନ୍ଦାଏ ବି ଜଳ ନେବନି ବୋଲି। ସେଠୁ ବୀରବଲଙ୍କ କାନକୁ ଏଇ କଥା ଗଲା। ବୀରବଲ କହିଲେ, ଠିକ୍ ଅଛି, ଦୁଇ ଜଣଙ୍କୁ ଡକାଯାଉ। ରାଜ୍ୟସଭାରେ ଦୁଇ ଜଣଙ୍କୁ ଡକାଗଲା, ସେଇ ଚାଷୀ ଆଉ ଦୁଷ୍ଟ ଲୋକ ଦୁଇ ଜଣଙ୍କୁ ଡକାଗଲା। ବୀରବଲ କହିଲେ, ତମେ କ'ଣ କହୁଛ, କୂଅ ବିକ୍ରି କରିଛ କିନ୍ତୁ ପାଣି ନୁହଁ। ଗୋଟେ କାମ କର, ତୁମ କୂଅରୁ ସବୁତକ ପାଣିକୁ ତମେ ଶୀଘ୍ର ସେଇ କୂଅରୁ ବାହାର କରିଦିଅ, ଯେମିତିକି ଗୋଟିଏ ବୁନ୍ଦା ବି ପାଣି ସେଇ କୂଅରେ ଯେପରି ନ ରହେ। ସେଇ ଦୁଷ୍ଟ ଲୋକ କହିଲା, ମହାରାଜ, ଯଦି ପାଣି ବାହାର କରିଦେବି କୂଅରୁ, ତେ ତ ପୁଣି ଆଉ ଥରେ ପାଣି ଝରିଯିବ, କୂଅ ତ ପୁଣି ଭର୍ତ୍ତି ହେଇଯିବ। ବୀରବଲ ସେଠୁ କହିଲେ, ସେମିତି ହବନି, ତମେ କେବଳ କୂଅ ବିକ୍ରି କରିଛ, ପାଣି ବିକ୍ରି କରିନ ନା, ଯଦି ସେଥିରେ ଗୋଟିଏ ବୁନ୍ଦା ବି ଜଳ ରହେ ତାହେଲେ ସେଇ ପାଣିର ଭଡ଼ା ତମେ କୂଅ କିଣିଥିବା ଲୋକକୁ ଦେବ। ସେଠୁ ସେ ଦୁଷ୍ଟ ଲୋକ ତାର ଭୁଲ ବୁଝିପାରିଲା, ଆଉ ସେ ଚାଷୀକୁ କ୍ଷମା ମାଗିଲା, ତାର ଭୁଲ ପାଇଁ କ୍ଷମା ମାଗିଲା, ଆଉ ସେ ଚାଷୀ ହେଇଗଲା ପୁରାପୁରି ଖୁସି। ଦେଖିଲ ବୁଦ୍ଧିର କେମିତି କରାମତି।

0: ପିଲାମାନେ କୁହାଯାଇଛି, ଜନନୀ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ବଡ଼। ଆମେ ଆମ ମାଆକୁ ଯେତିକି ଭଲ ପାଉ, ଆମେ ଆମର ଜନ୍ମମାଟି ବା ଆମ ଗାଁକୁ ସେତିକି ଭଲ ପାଉ। ଆମେ ଯେତେ ବଡ଼ ଚାକିରି କରି, ଯେତେ ପାଠ ପଢ଼ିଲେ, ଯେତେ ବଡ଼ ଦେଶକୁ ଗଲେ ମଧ୍ୟ ଆମେ ଆମ ଗାଁର ମୁହଁକୁ ଜମା ଛାଡ଼ିପାରୁନା। ଆମେ ଅପେକ୍ଷା କରି ରହିଥାଉ କେମିତି ଟିକେ ଅବସର ମିଳିବ, ଆମେ ଯାଇକି ଆମ ଗାଁରେ ଟିକେ ବୁଲି ଆସିବୁ। ତେବେ ଏଇ ଯେଉଁ ସ୍ନେହ ମମତା ମୋହ ଗାଁ ପ୍ରତି, ସମସ୍ତଙ୍କର ଏଇ ମୋହ ମମତା ରହିବା ବି ଉଚିତ। ତେବେ ଆସ, ଏଇ ଗାଁ ଉପରେ ସୁନ୍ଦର କବିତାଟିଏ ତୁମକୁ କହୁଛନ୍ତି ବଡ଼ ଭାଇ ସୁଦୀପ୍ତ କୁମାର ପଟ୍ଟନାୟକ, ଶୁଣିବାସ।
1: କବିତାର ଶୀର୍ଷକ ଛୋଟ ମୋର ଗାଁଟି। ଛୋଟ ମୋର ଗାଁଟି ଦେଖିଲେ ତାକୁ ନିଜର ଲାଗେ ଯେମିତି ମାଟି, ସୁରଙ୍ଗୀ ମୋର ଗାଁଟି। ଛାତିଏ ତାର ବହଇ ନଈ, ବଗି ନଈ ତା ନାଟି, ଛୋଟ ମୋର ଗାଁଟି। ପୂର୍ବ ଦିଗେ ପାହାଡ଼ ହସେ, ଗଛକୁ ଛୁଇଁ ପବନ ଭାସେ, ଗାଁ ପୋଖରୀ ସୁନ୍ଦର ଦିଶେ, ପଦୁଅ କଇ ନୀତି ବାସେ, ଛୋଟ ମୋର ଗାଁଟି, ସୁରଙ୍ଗୀ ତାର ନାଟି। ଧରିଛି କୋଳେ ସିଏଟି, ଗାଁ ନୁହେଁ ମୋ ମାଡ଼ି, ପାଟ କମଳା ଗାଁରେ ମିଳେ, ଆମ୍ବ ପଣସ କେତେ ଯେ ଫଳେ, ମୁହଁ ମୁଁ ଦେଖେ ଝରଣା ଜଳେ, ଧାନ ମାଣ୍ଡିଆ କ୍ଷେତରେ ଫଳେ, ଗାଈ ବାଛୁରୀ ମାଟି ମାଆ କୋଳେ, ସୂରଜ ଜହ୍ନ ଆକାଶ ଖେଳେ, ଛୋଟ ମୋର ଗାଁଟି ଆମ ସଭିଙ୍କ ମାଟି। ଆମ ଗାଁ ଲୋକ ବଡ଼ ସରଳ, ଗ୍ରାମ ସଫାରେ ହୁଅନ୍ତି ମେଳ, କାଟନ୍ତି ବୁଦା ଅମରି ଡାଳ, ସଫା କରନ୍ତି ନର୍ଦ୍ଦମା ନାଳ, ଛୋଟ ମୋର ଗାଁଟି। ପବିତ୍ର ଲାଗେ ନାଟି ତାର, ପବିତ୍ର ଲାଗେ ନାଟି ତାର, ସିଏ ମୋର ମାଟି। ପକ୍ଷୀ ଗୀତ ଗାଏ ସଞ୍ଜ ସକାଳେ, ଇନ୍ଦ୍ରଧନୁ କେବେ ଆକାଶେ ଖେଳେ, ହଂସ ହଂସରାଳୀ

0: ପୋଖରୀ ଜଳେ, କୁମ୍ଭାଟୁଆ ଡାକେ, କୈଠ ଡାଳେ, କଙ୍କି ପ୍ରଜାପତି ଉଡ଼ନ୍ତି ଭୋଳେ, ଫୁକେ ହୋ ବିଲୁଆ ମଶାଣି କୂଳେ। ଗ୍ରାମ ଦେବତୀ ପୂଜା ପାଆନ୍ତି, ବଡ଼ ସୁନ୍ଦର ମନ୍ଦିର କାନ୍ତି, ଖୁସି ମନରେ ଗାଁ ସ୍କୁଲରେ ପାଠ ପଢ଼ି ଯାଆନ୍ତି ଛୋଟ ମୋର ଗାଣ୍ଠି। କେଡ଼େ ସୁନ୍ଦର ଏପରି ବେଶ, ସବୁରି ମୁହେଁ ଅତୁଟ ହସ, ନିର୍ମଳ ପବନ ଫୁଲରେ ବାସ, ଥରେ ବୁଲିଯିବା ଗାଁକୁ ଆସ।
1: ଏଥର ଆସ ଶୁଣିବା କୁଣି ଭଉଣୀ ଅନୋଖୀ ସାହୁଙ୍କ ଠାରୁ ଏକ ସୁନ୍ଦର ଭଜନ।

ଶୁଣୁଥିଲେ ଶିଶୁରାଜ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ବବିତା ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୟାଙ୍କ ଯାଏ ସବୁ ଭାଷାରେ
0: କେବଳ ଆକାଶବାଣୀ।

0: ଶୁଣିଲି କେତୋଟି ଓଡ଼ିଆ କଥା ଚିତ୍ର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
2: सिंपल है, तब भी भरोसा था और आज भी है, चेट्टीनाड सीमेंट पर।
3: मजबूती जो सालों नहीं पीढ़ियों तक चली।

ଶୁଣୁଥିଲି ମିଳିତ କଣ୍ଠରେ ଗୀତା ପଟ୍ଟନାୟକ ଏବଂ ସୁବାସ ଦାସଙ୍କ କଣ୍ଠରୁ ଗୀତଟି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ। ଗୀତଟିକୁ ଗାଇଛନ୍ତି ଦେବାଶିଷ ମହାପାତ୍ର।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 10:00। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 110.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟିଆ ଆପାତକାଳୀନ ସେବା, ICU/SDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସେବା ଉପଲବ୍ଧ।
2: ଆଜି ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆମେ ଜାଣିଛେ ଶରୀରରେ ଯଦି ଗଣ୍ଠି ନଥାନ୍ତା ଆମେ ଚଳପ୍ରଚଳ ହେଇପାରିନଥାନ୍ତେ, ନାଚ ଗୀତ କରିପାରିନଥାନ୍ତେ, ଚାଲି ବି ପାରିନଥାନ୍ତେ। କିନ୍ତୁ ଦେଖାଯାଉଛି ଯେ ଯେଉଁ ଗଣ୍ଠି ଯଦି ଠିକ୍ ନ ରହୁଛି ସେଇଟା ଆମ ପାଇଁ ବଡ଼ ଅସୁବିଧାର କଥା। କିନ୍ତୁ ସମସ୍ତଙ୍କ ଧାରଣା ଯେ ଗଣ୍ଠି ରୋଗଟା ଗୋଟେ ବୟସଗତ ସମସ୍ୟା, ତ ୟାକୁ କେମିତି ଆମେ ଦୂର କରିପାରିବା, ୟା ପାଇଁ କ'ଣ ସବୁ ପ୍ରତିକାର ଅଛି, କ'ଣ ଖାଇବା, ବହୁତ ପ୍ରକାର ଜିନିଷ ଅଛି ଯେଉଁଟାକି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଆଜିର ଆମର କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ। ସେଥିପାଇଁ ଏଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ମଇ 27 ତାରିଖ ଦିନ ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ

0: ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତର ଦେବା ସହିତ ଏହାରି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ମେଡିସିନ୍ କନ୍ସଲ୍ଟାଣ୍ଟ ଡକ୍ଟର ଅନୁରାଗ ଅନୁପମ ସାର୍ଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
1: ନମସ୍କାର।
0: ଆମେ ଜାଣିଛୁ ଶରୀର ଅଛି ମାନେ ରୋଗ ନିଶ୍ଚୟ ହେବ, ବିଭିନ୍ନ ପ୍ରକାର ରୋଗ ଅଛି, ଆମେ ବହୁତ ଜିନିଷ ଜାଣୁଛୁ, ଅଧା ଜିନିଷ ଜାଣିବି ପାରୁନୁ। ଏଇ ଯେଉଁ ଅଟୋଇମ୍ୟୁନ୍ ରୋଗ ଗୁଡ଼ିକ ସେଇଟା କ'ଣ, ତାର ଲକ୍ଷଣ କ'ଣ?
1: ଭଲ କ୍ୱେଶ୍ଚନ୍ଟେ ପଚାରିଲାମ। ଆକ୍ଚୁଆଲି ଆମ ଦେହରେ ଗୋଟେ ଇମ୍ୟୁନ୍ ସିଷ୍ଟମ୍ ଅଛି, ଯେଉଁଟାକୁ ଆମେ କହିପାରିବା ଆମର ପ୍ରତିରକ୍ଷା ପ୍ରଣାଳୀ। ସେ ପ୍ରତିରକ୍ଷା ପ୍ରଣାଳୀର ମେନ୍ ପର୍ପଜ୍ ହେଲା, ଆମ ଯାହା ବି ଜୀବାଣୁ ହୁଏ, ଭୂତ ହୁଏ, ଯିଏ ଆମକୁ ଏଫେକ୍ଟ କରେ, ଆମକୁ ଆଟାକ୍ କରେ, ଆମ ବଡ଼ିର ପ୍ରତିରକ୍ଷା ପ୍ରଣାଳୀ ତାକୁ ନ୍ୟୁଟ୍ରାଲାଇଜ୍ କରେ, ତାକୁ ମାରିଦିଏ। ତାଦ୍ଵାରା ଆମକୁ ରୋଗରୁ ରିହାତି ମିଳେ, ଆମକୁ ଇନ୍ଫେକ୍ସନ୍ଟା ହୁଏନି। କିନ୍ତୁ ସେଇ ପ୍ରତିରକ୍ଷା ପ୍ରଣାଳୀ ଯେତେବେଳେ ବେଶୀ ଓଭର ଆକ୍ଟିଭ୍ ହେଇଯାଏ, ଦରକାରଠୁ ଅଧିକ କାମ କରେ, ସେ ଜୀବାଣୁ ଭୂତାଣୁ ମାରିବା ଜାଗାରେ ଆମର ଶରୀରର ନିଜର କୋଷିକା ଗୁଡ଼ାକୁ ନଷ୍ଟ କରିବା ଚେଷ୍ଟା କରିଦିଏ। ତ ଏଇ ଡିଜିଜ୍ ଗୁଡ଼ାକ ମଲ୍ଟି ସିଷ୍ଟମ, ସେ ଶରୀରର କୋଉ ହେଲେ କୋଷିକାକୁ, କୋଉ ହେଲେ ଅଙ୍ଗକୁ, କୋଉ ହେଲେ ପ୍ରତ୍ୟଙ୍ଗକୁ ନଷ୍ଟ କରିପାରେ। ସବୁଠୁ କମନ୍ ହେଲା, ସବୁଠୁ ମୁଖ୍ୟ ରୂପେ ଯେଉଁଟା ଏଫେକ୍ଟେଡ୍ ହୁଏ ସେଟା ହେଲା ଆମର ଜଏଣ୍ଟସ୍। ଜଏଣ୍ଟସ୍ ମାନେ ଆମେ ଯେଉଁଟାକୁ ଆମେ ଗଣ୍ଠି ବୋଲି କହୁ। ତା ସହିତ ଚର୍ମକୁ ବି ଏଫେକ୍ଟ କରେ, ଆମର ବଡ଼ ବଡ଼ ଅଙ୍ଗ ପ୍ରତ୍ୟଙ୍ଗକୁ ବି ଏଫେକ୍ଟ କରିପାରେ, ଯେମିତି କିଡ଼ନୀ ହେଲା, ଯେମିତି ହାର୍ଟ ହେଲା, ବ୍ରେନ୍ ହେଲା, ମସ୍ତିଷ୍କ ହେଲା, ଏସବୁ ଅର୍ଗାନ୍ ଗୁଡ଼ାକୁ ଇଏ ଏଫେକ୍ଟ କରିପାରେ।
0: ତ ଏଇଟା ଏଫେକ୍ଟ ହେଲା ବୋଲି ଆମେ କେମିତି ଜାଣିବା, ତାର ଲକ୍ଷଣ କ'ଣ, କ'ଣ କ'ଣ ସବୁ ଦେଖାଦେବ?
1: ଯେବେ ବି ଆମର ଇମ୍ୟୁନ୍ ସିଷ୍ଟମ୍ଟା ଓଭର ଆକ୍ଟିଭ୍ ରହେ ଆଉ ସେ ଯେତେବେଳେ କୋଷିକା ଗୁଡ଼ାକୁ ମାରିବା ଷ୍ଟାର୍ଟ କରେ, ଶରୀରରେ ଇନ୍ଫ୍ଲାମେସନ୍ ତିଆରି ହୁଏ। ଇନ୍ଫ୍ଲାମେସନ୍ ମାନେ ଯାହାକୁ ପ୍ରଦାହ ବୋଲି କହୁଛେ, ଫୁଲା ବୋଲି କହୁଛେ। ଯଦି ଜଏଣ୍ଟରେ ଡ୍ୟାମେଜ୍ ଷ୍ଟାର୍ଟ ହେଲା ତ ଜଏଣ୍ଟରେ ଫୁଲା ଷ୍ଟାର୍ଟ ହେବ, ଜଏଣ୍ଟ ରେଡ୍ ହେଇଯିବ, ଫୁଲିଯିବ, ବଥା କରିବ, ଯାହାକୁ ଆମେ ଗଣ୍ଠି ବାତ ବୋଲି କହୁଛେ। ସେଇଭଳିଆ ଚର୍ମକୁ ଯେତେବେଳେ ଏଫେକ୍ଟ କରେ, ଖୁଆକୁ ଗଲେ ସ୍କିନ୍ଟା ଲାଲ୍ ପଡ଼ିଯାଏ, ଆଉ ଆମେ ଫୋଟୋ ସେନ୍ସିଟିଭ୍ କହୁ। ଆଉ ସ୍କିନ୍ରେ ଅଲଗା ଅଲଗା ଜାଗାରେ ଚକଡ଼ା ଚକଡ଼ା ପଡ଼ିଯାଏ, ତାକୁ ଆମେ ସ୍କିନ୍ ରାସେସ୍ କହୁ। ସେଇଭଳିଆ କିଡ଼ନୀ ଏଫେକ୍ଟେଡ୍ ହେଲେ ଆମର ପରିସ୍ରା କମ୍ ହେଇପାରେ, ପରିସ୍ରାରେ ରକ୍ତ ଆସିପାରେ, କିଡ଼ନୀ ଫେଲିୟର୍ ବି ହେଇପାରେ, ଯେଉଁପାଇଁ ଡାଇଲିସିସ୍ ବି ଦରକାର ପଡ଼ିପାରେ। ମସ୍ତିଷ୍କ ଏଫେକ୍ଟେଡ୍ ହେଲେ ବ୍ରେନ୍ରେ ଆମର ବାତ ମାରିପାରେ, ସିଜର୍ସ ହେଇପାରେ, କନ୍ଭଲ୍ଜନ୍ସ ହେଇପାରେ, ଆଉ କେବେ କେବେ ସାଇକାଟ୍ରିକ୍ ଡିଷ୍ଟର୍ବାନ୍ସ ବି ଆସେ। ୟଙ୍ଗ ଝିଅମାନଙ୍କର ସାଇକାଟ୍ରିକ୍ ଡିଷ୍ଟର୍ବାନ୍ସ ଆସେ। ସେମିତି ଫୁସ୍ଫୁସ୍ ଏଫେକ୍ଟେଡ୍ ହେଲେ ଫୁସ୍ଫୁସ୍ରେ ପାଣି ଜମିଯାଏ, ନିଶ୍ୱାସ ନେଲା ବେଳେ କଷ୍ଟ ହୁଏ, କେବେ କେବେ ଫୁସ୍ଫୁସ୍ ଭିତରେ ରକ୍ତ ବି ବାହାରି ଯାଏ, ଡିଏଚ୍ କୁହାଯାଏ, ଡିଫ୍ୟୁଜ୍ ଆଲ୍ୟୁଲାର୍ ହେମରେଜ୍। ତ ଶରୀରର ମୁଣ୍ଡରୁ ଗୋଡ଼ ଯାଇ ଅଲମୋଷ୍ଟ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଇଏ ଏଫେକ୍ଟ ହୋଇପାରେ।
0: ତ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ଅଛି କି ଯେ ଏଇ ବୟସରେ ରୋଗଟା ଦେଖାଦେବ?
1: ଏକଦମ ଠିକ କଥାରେ ପଚାରିଲେ, ଅଟୋ ଇମ୍ୟୁନ୍ ଡିଜିଜ୍ ଗୁଡ଼ାକ ଜେନେରାଲି କମ୍ ବୟସର ଲୋକମାନଙ୍କର ଦେଖାଯାଏ, ୟଙ୍ଗ ପପୁଲେସନ୍ ଦେଖାଯାଏ। ଯେମିତିକି ଆଉ ଏସ୍ପେସିଆଲି ଏଇଟା ସ୍ତ୍ରୀ ଲୋକମାନଙ୍କର ବେଶୀ ଦେଖାଯାଏ, ଯେଉଁମାନେ ରିପ୍ରୋଡକ୍ଟିଭ୍ ଏଜ୍ ଗ୍ରୁପ୍ରେ ରହନ୍ତି, ଯେଉଁ ସମୟରେ ସେମାନେ ନିଜ ପରିବାର ଷ୍ଟାର୍ଟ କରନ୍ତି, 18-35-40 ଇୟର୍ସ ଏଜ୍ ଗ୍ରୁପ୍ରେ, ଏହି ସମୟରେ ବେଶୀ ଏଇ ଡିଜିଜ୍ ଗୁଡ଼ା ଦେଖାଯାଏ। ଇଭେନ୍ ମେଲ୍ସରେ ବି କିଛିଟା ଡିଜିଜ୍ ଅଛି ଯେଉଁଟା ଫିମେଲ୍ସରେ ଅଧିକା ହୁଏ, କିଛିଟା ଡିଜିଜ୍ ମେଲ୍ସରେ ଅଧିକା ହୁଏ। ଇଭେନ୍ ମେଲ୍ସରେ ବି ଯେଉଁଟା ହୁଏ ସେଟା 40% କମ୍ ବୟସରେ ହିଁ ପ୍ରାୟ ଷ୍ଟାର୍ଟ ହେଇଯାଏ।
0: ତ ଏଇ ଯେଉଁ ବୟସ ଅନୁସାରେ ଯେଉଁ ଆର୍ଥରାଇଟିସ୍ ହେଉଛି ଆଉ ଅଟୋଇମ୍ୟୁନ୍ ରୋଗ ଯେଉଁ ଯେଉଁଟା ହେଉଛି, ଆ ଭିତରେ ପାର୍ଥକ୍ୟ କ'ଣ?
1: ଏକ୍ଜାକ୍ଟଲି, ମୁଁ ଆପଣଙ୍କୁ ଗୋଟେ ସିନାରିଓ ଦେବି। ମାନେ ଓପିଡ଼ିରେ ସପୋଜ୍ ଆମର ଦୁଇଟା ପ୍ରତିନିଧି ଅଛନ୍ତି ଗୋଟେ ଗୋଟେ ରୋଗର। ଗୋଟେ 60 ବର୍ଷର ମା ଆସିଲେ ଆପଣଙ୍କ ପାଖ ଓପିଡ଼ିରେ, ସେ କହିଲେ ବାପାରେ ମୋର ଆଣ୍ଠୁ ଦେହ ବହୁତ ଜୋରରେ କାଟୁଛି, ମୁଁ ଯେତେବେଳେ ବି ଚଲାବୁଲା କରୁଛି, ସିଢ଼ି ଚଢ଼ୁଛି କି ସିଢ଼ି ଓହ୍ଲୁଛି, ସେ ସମୟରେ ମୋ ଗଣ୍ଠି ଗୁଡ଼ା ବହୁତ ଜୋରରେ କାଟୁଛି, ଆଉ ଯେତେ କାମ କରୁଛି ସେତେ ଅଧିକା କାଟୁଛି, କିନ୍ତୁ ଟିକେ ଶୋଇପଡ଼ିକି ଉଠି ପଡ଼ିଲେ ଗଣ୍ଠି ଯାକ ଭଲ ଲାଗୁଛି, ଆଉ ଯେତେବେଳେ ଚାଲୁଛି ଠକ୍ ଠକ୍ ଠକ୍ ସାଉଣ୍ଡ ହେଉଛି, କଟ୍ କଟ୍ ହେଉଛି ଗଣ୍ଠି ଗୁଡ଼ାକ। ଏଇଟା ଟିପିକାଲ ଗୋଟେ ଆମର ଯେଉଁ ବୟସ ଜନିତ ଆର୍ଥରାଇଟିସ୍ର ଲକ୍ଷଣ। ଏଇଥିରେ ଆପଣ ଯେତେ କାମ କରିବେ ସେତେ ଆର୍ଥରାଇଟିସ୍ଟା ବଢ଼ିବ।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ନମସ୍କାର।
0: ନମସ୍କାର, କିଏ କହୁଥିଲେ?
2: ଆପଣଙ୍କର
0: କଣ ସମସ୍ୟା ରହିଛି ନା ସାର୍ଙ୍କଠୁ କଣ ପରାମର୍ଶ ନବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ହାଲୋ ପାଇଁ

0: ହେଲ୍ଥଟା ଭଲ ରହିବ ଆଉ ଆମକୁ ଏଇସବୁ ରୋଗ ଗ୍ରାସ କରିବ ନାହିଁ। କିନ୍ତୁ ଯଦି ଆମେ ବହୁତ ଭାରି ଜିନିଷ ଉଠାଉଛେ କିମ୍ବା ଦରକାରଠୁ ଅଧିକା ପରିଶ୍ରମ କରୁଛେ କିମ୍ବା ଅକୱାର୍ଡ ମୁଭମେଣ୍ଟ କରୁଛେ କିଛି ଯୋଉଟା ନର୍ମାଲି ଆମ ବଡିର ଆଲାଇନମେଣ୍ଟ ସାଙ୍ଗରେ ମ୍ୟାଚ୍ କରୁନି, ଉଲ୍ଟା ସିଧା ଜାଗାରେ ଷ୍ଟେପ୍ ପଡ଼ିଲା, ବେଶୀ ଭାରି ଜିନିଷ ଟେକିଲେ, ସଡନ୍ଲି ବୁଲିଲେ, ଉଠିଲେ, ଏସବୁ ଜିନିଷରେ ଜଏଣ୍ଟ ଡ୍ୟାମେଜ୍ ହେବାର ଚାନ୍ସ ଅଛି।
1: ଭାଇ କହିଲାବେଳେ ଆମେ ବି ଶୁଣୁଛୁ ଯେହେତୁ ଏବେ ଆଉ ଘାସ ନାହିଁ, ଲୋକ ୱାକ୍ରେ ଯାଉଛନ୍ତି, ସବୁ ରାସ୍ତାରେ ଯାଉଛନ୍ତି, ପିଚୁ ରାସ୍ତାରେ ଚାଲୁଛନ୍ତି, ସେଇ ଏଫେକ୍ଟଟା ରହିବ କି
0: ନାହିଁ? ଏତେ ଦୂର ତ ଏଫେକ୍ଟ ତ ରହିବନି, ନିଶ୍ଚୟ ଗ୍ରାସରେ ଚାଲିଲେ ଟିକେ କୁସନିଂ ଏଫେକ୍ଟ ଯୋଗୁଁ ଆପଣଙ୍କ ଟିକେ ଗଣ୍ଠି ଉପରେ କମ୍ ପ୍ରେସର ପଡ଼ିବ, କିନ୍ତୁ ଏକ୍ସରସାଇଜ୍ ଡେଫିନେଟଲି କିଛି ଆପଣଙ୍କୁ ହାର୍ମ କରିବ ନାହିଁ, ନିଶ୍ଚିତ ଭାବେ ଆପଣଙ୍କ ଜଏଣ୍ଟକୁ ଆହୁରି ଭଲ କଣ୍ଡିସନରେ ରଖିବ।
1: ଭାଇ ବଡ଼ ପ୍ରଶ୍ନ ପଚାରିଲେ ଆଉ ଆପଣମାନେ ଅନ୍ୟମାନଙ୍କର ବି ଯୋଉ ସକ୍ ଥିଲା ସେଟା ଦୂର କରିଦେଲେ ଯେ ଚାଲିବାଟା ନିହାତି ଭଲ, କିଛି ଅସୁବିଧା ନାହିଁ। କୁହନ୍ତୁ
2: ସାର, ଆମ ଗାଁ ଗହଳିରେ କିଏ କିଏ କହନ୍ତି ଯେ ଟିକେ ବୟସ ବଢିଲେ ଯୋଉ ଆଣ୍ଠୁ ଗଣ୍ଠିରେ ସବୁ ଅଏଲ ଥାଏ ସରିଯାଏ, ସେଟା କଣ ସତ ଭାଇ? ସାର
0: ହଁ, ସେଟା ସତ କଥା। ବୟସ ଜନିତ ଆର୍ଥରାଇଟିସ ଯୋଉ ଥାଏ, ଯୋଉଟାକୁ ଆମେ ଅଷ୍ଟିଓ ଆର୍ଥରାଇଟିସ କହୁ, ସେଟା ଗୋଟେ ନ୍ୟାଚୁରାଲ ଜିନିଷ। ଆମ ବୟସ କ୍ରମେ ଧୀରେ ଧୀରେ ଯୋଉ ଆର୍ଟିକୁଲାର କାର୍ଟିଲେଜ ଥାଏ ଦିଟା ବୋନ୍ ଭିତରେ, ଆମର ଦିଟା ହାଡ଼ ଭିତରେ ଜଏଣ୍ଟରେ, ସେଟା ଘସି ହେଇ ହେଇ ଟିକେ ଟିକେ ଟିକେ ଟିକେ ସରିବାକୁ ଲାଗେ। କିନ୍ତୁ ସେଇଥିରେ ଯୋଉ ଜଏଣ୍ଟ ଫ୍ଲୁଇଡ୍ ଅଛି, ଆପଣ ଯୋଉ କହିଲେ ଯୋଉ ଅଏଲ ଅଛି ବୋଲି ଯୋଉ କହୁଛନ୍ତି, ଯୋଉଟା ସାଇନୋଭିଲ ଫ୍ଲୁଇଡ୍ କୁହାଯାଏ, ତାର ବି ପ୍ରଡକ୍ସନଟା ବୟସ କ୍ରମେ ଧୀରେ ଧୀରେ କମ୍ ହୁଏ। ଯେମିତିକି ଶରୀରର ସବୁ କୋଷିକା ଧୀରେ ଧୀରେ ବୟସ କ୍ରମେ ଧୀରେ ଧୀରେ ଟିକେ ହ୍ରାସ ପାଏ, ସେଭଳି ଜଏଣ୍ଟରେ ବି ସେଇ ଜିନିଷ ହୁଏ। କିନ୍ତୁ ଡେଫିନେଟଲି ସୋ ସାବଧାନତା ପ୍ରଥମ ହବ, ଆମର ଜଏଣ୍ଟର ମୁଖ୍ୟ କାମ ହେଲା ଆମର ୱେଟ୍ କୁ ବିୟର କରିବା। ଆମର ଯୋଉ ଓଜନ ଅଛି ସେଇଟା ଆମ ଜଏଣ୍ଟ ଥ୍ରୁରେ ଆମେ ୱେଟ୍ଟାକୁ ବିୟର କରୁଛେ। ତ ଯଦି ଆମର ଓଜନ ବେଶୀ ହବ ତାହେଲେ ନିଶ୍ଚିତ ଭାବେ ଆମର ଜଏଣ୍ଟର ସବୁ ପ୍ରୋବ୍ଲେମ ଗୁଡ଼ିକ ବଢ଼ିବ। ତ ଆମର ପ୍ରଥମ କାମ ହେଲା ଫିଜିକାଲି ଆକ୍ଟିଭ ରହିକି ଯେତେ ସ୍ଲିମ୍ ରହିପାରିବା, ଯେତେ ହେଲ୍ଦି ରହିପାରିବା, ଯେତେ ୱେଟ୍ଟାକୁ କଣ୍ଟ୍ରୋଲ କରିକି ରଖିପାରିବା, ସେତେ ଆମର ଜଏଣ୍ଟ ଉପରେ ପ୍ରେସର କମ୍ ପଡ଼ିବ। ତାକୁ ଆମେ ଜଏଣ୍ଟ ଅଫ୍ ଲୋଡିଂ ବୋଲି କହୁ। ଆଉ ପ୍ରପର ଡାଏଟ୍ ନେବା, ହେଲ୍ଦି ଡାଏଟ୍ ନେବା, ଆଣ୍ଟି ଇନ୍ଫ୍ଲାମେଟରୀ ଡାଏଟ୍, ଯୋଉ ଡାଏଟ୍ଟା ଫୁଲାକୁ କମ୍ କରେ, ଗ୍ରୀନ୍ ଲିଫି ଭେଜିଟେବଲ୍ସ ହେଲା, ଆମର ଯୋଉ ପରିବା ପତ୍ର ହେଲା, ଗ୍ରୀନ୍ ପରିବା ପତ୍ର ହେଲା, ଆମର ହଳଦୀର ପ୍ରୟୋଗ କରିବେ, ହଳଦୀଟା ଗୋଟେ ନ୍ୟାଚୁରାଲ ଆଣ୍ଟି ଇନ୍ଫ୍ଲାମେଟରୀ। ଆପଣ ଯଦି ଆମିଷ ଆମିଷ ଖାଉଛନ୍ତି ତାହେଲେ ଆମର ମାଛ, ମାଛରେ ଓମେଗା 3 ଫ୍ୟାଟି ଆସିଡ୍ସ ଥାଏ, ଏଇସବୁ ଜିନିଷ ଜଏଣ୍ଟରେ ଫୁଲାକୁ କମ୍ କରେ। ତ ଏଇ ଜିନିଷ ଗୁଡ଼ାକୁ ନିଶ୍ଚୟ ଆପଣ ୟୁଜ୍ କରିପାରିବେ। ଆଉ ନିଶ୍ଚିତ ଯେମିତି ଆପଣଙ୍କୁ ଆଗରୁ କହିଲି, ଏକ୍ସରସାଇଜ୍ ଇଜ୍ ଅଫ୍ ପାରାମାଉଣ୍ଟ ଇମ୍ପୋର୍ଟାନ୍ସ। ଏକ୍ସରସାଇଜ୍ କରିବେ ଯଦି ଆପଣଙ୍କ ଜଏଣ୍ଟ ନିଶ୍ଚିତ ଭାବେ ଭଲ ହେବ।
2: ବହୁତ ବହୁତ ଧନ୍ୟବାଦ ସାର, ବହୁତ ବଢିଆ କଥା
1: କହିଛନ୍ତି, ଧନ୍ୟବାଦ ଭାଇ।
3: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
4: ସବ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ ସିଟି ଭିଏସ୍ ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
3: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆମେ କଥା ହଉଥିଲେ ବୟସ ସମ୍ବନ୍ଧୀୟ ଆର୍ଥରାଇଟିସ ଆଉ
0: ଏକ୍ଜାକ୍ଟଲି ଆପଣ ଯେମିତି କହିଲେ, ଯେମିତି ବୃଦ୍ଧା ମହିଳା ଆସିକି କହିଲେ ଆମକୁ, ଯେତେ ଚାଲୁଛି ସେତେ ଅଧିକା ଗଣ୍ଠି କଷ୍ଟ ହଉଛି, ଆଉ ଯେତେବେଳେ ରେଷ୍ଟ ନେଇଯାଉଛି ଗଣ୍ଠିଟା ଭଲ ଲାଗୁଛି। ଆଉ ଏଇଟା ଏବେ କିଛି ଦିନ ହେଲା, ମାନେ 50 ଡେଇଁଲା ପରେ ଧୀରେ ଧୀରେ ଷ୍ଟାର୍ଟ ହେଲା, ଆଉ ପ୍ରତିଦିନ ଟିକେ ଟିକେ ବଢି ବଢି ଯାଉଛି। ଏଇଟା ଟିପିକାଲ ଏଜ୍ ରିଲେଟେଡ୍ ଆର୍ଥରାଇଟିସର ଲକ୍ଷଣ, ଯୋଉଟା କମ୍ ବୟସର ଲୋକମାନଙ୍କୁ ହୁଏ। ସପୋଜ୍ ଗୋଟେ 17 ବର୍ଷର କିଶୋରୀ ଗୋଟେ ଝିଅଟା ଆସିଲା, ସିଏ କହୁଛି ଯେ ମୋର ହାତର ଗଣ୍ଠି ଗୁଡାକ ସକାଳେ ଉଠିଲା ବେଳେ ବହୁତ ଜୋରରେ ଫୁଲି ଯାଉଛି, କଷ୍ଟ ହଉଛି, ମୋ ହାତଟିକୁ ମୁଠା କରିପାରୁନି, ମୁଁ ଯେତେ ଚଲାବୁଲା କରୁଛି କାମ କରୁଛି ମୋ ହାତ ଜଏଣ୍ଟ ପେନ୍ଟା କମୁଛି, କିନ୍ତୁ ମୁଁ ବସି ପଡିଲେ କି ଶୋଇପଡ଼ିଲେ ମୋର ଆଣ୍ଠୁ ଗଣ୍ଠି ସବୁ ଆଉ ଥରେ ବଥା ହେବା ଷ୍ଟାର୍ଟ ହଉଛି। ଏଇଥିରେ ଠିକ ଉଲ୍ଟା ବୟସ କ୍ରମେ ଯୋଉ ଆର୍ଥରାଇଟିସ ହୁଏ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
5: ହ୍ୟାଲୋ ମ୍ୟାଡମ, ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଛନ୍ତି?
5: ମ୍ୟାଡମ ମୁଁ ସରୋଜିନୀ ପଣ୍ଡା, ପଶ୍ଚିମବଙ୍ଗ କହୁଥିଲି।
1: କୁହନ୍ତୁ ମ୍ୟାଡମ, ଆପଣ ତ ରେଗୁଲାର ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଫୋନ ବି କରୁଛନ୍ତି, ଖୁସି ଲାଗିଲା। ଆଜି କ'ଣ ରହିଛି ଆପଣଙ୍କର ସମସ୍ୟା, ପଚାରନ୍ତୁ ସାରଙ୍କୁ, ସାର ବସିଛନ୍ତି।
5: ସାର ନମସ୍କାର।
0: ନମସ୍କାର ମ୍ୟାଡମ, ନମସ୍କାର।
5: ସାର ମୋର ବୟସ ହେଲା ମାନେ 42 ବର୍ଷ, ତ ଏ କ'ଣ ହଉଛି ଯୋଉ ଡାହାଣ ପଟ ଆଣ୍ଠୁରେ କିଛି ଦିନ ହେଲା, ମାନେ ଆଣ୍ଠୁର ବ୍ୟାକ୍ ସାଇଡ୍ ଅଛି, ଉଠିଲା ବେଳେ ଯୋଉ ଶୋଇଥିବି ଉଠିଲା ବେଳେ ଗୋଡଟା ପୁରା ଝିକି ଭଳିଆ ଲାଗୁଛି, ତାପରେ ଆଉ ଦିନ ସାରା କିଛି ପେନ୍ ହଉନି, କିନ୍ତୁ ରାତି ଯୋଉ ଏପଟେ ସେପଟେ କଡ ଲଉଟା ଭଳି ଏ ଆଣ୍ଠୁର ଯୋଉ ବ୍ୟାକ୍ ସାଇଡ୍ ଟା ଅଛି ସେଇଟା ପୁରା ଶିର ଝିକି ଦେଲା ଭଳିଆ ଲାଗୁଛି। ସାର ଏଇଟା କଣ ବାତର ଲକ୍ଷଣ ନା କଣ? ସାର
0: ନାଇଁ ମ୍ୟାଡମ, ଦେଖ

0: ବାତର ରକ୍ଷଣ ହେଲେ ଆମର ଗଣ୍ଠି ଉପରେ ପ୍ରଭାବଟା ପଡ଼ିବ। ଯଦି ଆମର ଆଣ୍ଠୁ ଯୋଉଟା ଆଗପଟେ ଅଛି ଆଣ୍ଠୁର ହାଡ଼ ଆଖପାଖରେ ଯଦି ସ୍ୱେଲିଂ ଥାଆନ୍ତା କି ସେଇଟା ଯଦି ଲାଲ ପଡ଼ିଯାଇଥାନ୍ତା କି ଟକ୍ ଟକ୍ ମାରନ୍ତା ତାହେଲେ ଆମେ ତାକୁ ଗଣ୍ଠିର କିଛି ରୋଗ ବୋଲି ଭାବିଥାନ୍ତେ। ଏଇଟା ଆପଣଙ୍କ ଆଣ୍ଠୁ ପଥରେ ଅଛି ଯୋଉଟାକୁ ଆମେ ପୋପ୍ଲିଟିଆଲ ଫୋସା ବୋଲି କହୁ, ସେଇ ଜାଗାରେ ଯଦି କଷ୍ଟ ହେଉଛି ହୁଏତ ଆପଣଙ୍କର କିଛି ଭେରିକୋଜ୍ ଭେନ୍ ଥାଇପାରେ କିମ୍ବା ଆପଣଙ୍କର କ୍ୟାଲସିୟମ୍ ଡେଫିସିଏନ୍ସି ଥାଇପାରେ କିମ୍ବା ଭିଟାମିନ୍ B12 ଡେଫିସିଏନ୍ସି ଥାଇପାରେ, ଯୋଉ କାରଣରୁ ସେଇଟା ଝିକି ହେବା ଭଳିଆ ଆପଣଙ୍କୁ ଲାଗୁଛି।
1: ଆମେ
0: ନିଶ୍ଚୟ ଗୋଟେ ସନ୍ତୁଳିତ ଆହାର ନେବା, ଟିକେ କ୍ୟାଲସିୟମଟା ଆମର ଇଏରେ ଡାଏଟ୍ରେ ବଢେଇବା। ଆପଣଙ୍କ ଏଜ୍ କହିଲେଣି 45 ପାଖାପାଖି ହେଲା,
2: 42
0: ହେଲା, ତ ଏଇଟାକୁ ଆମେ ପେରି ମେନୋପଜାଲ ଏଜ୍ ବୋଲି କହୁଛେ। ସେ ଲୋକମାନଙ୍କର ଧୀରେ ଧୀରେ ସମୟରେ ମେନ୍ସଟ୍ରୁଆଲ ସାଇକ୍ଲସ୍ ବନ୍ଦ ହେଇଯାଏ, ଟିକେ ଇଷ୍ଟ୍ରୋଜେନ୍ ଡେଫିସିଏନ୍ସି ରହେ, ତ ଏ ସମୟରେ କ୍ୟାଲସିୟମର ଇନଟେକ୍ଟାକୁ ବଢେଇବା ଦରକାର। ଅଧିକା କ୍ୟାଲସିୟମ୍ ରିଚ୍ ଖାଦ୍ୟ ଖାଇବାକୁ ପଡ଼ିବ, ଯେମିତିକି କ୍ଷୀର ହେଲା, ପନିର ହେଲା, କି ଆପଣ ଯଦି ନନ୍ଭେଜ୍ ଖାଉଛନ୍ତି ନନ୍ଭେଜ୍ ଖାଇଲେ, ତ ଏଗୁଡ଼ା ଖାଇଲେ ଟିକେ କ୍ୟାଲସିୟମଟା ଯଦି ବେଶୀ ହେବ ବୋନ୍ ଷ୍ଟ୍ରଙ୍ଗ ରହିବ। ସେମିତି ଭିଟାମିନ୍ B12 ରିଚ୍ ଡାଏଟ୍ ନେବେ, ଗଜା ମୁଗ ହେଲା କି କିଛି ମାଛ ମାଂସ ହେଲା, ଏଗୁଡ଼ା ଖାଇଲେ ଆପଣଙ୍କ B12 ଡେଫିସିଏନ୍ସିଟା ବି କରେକ୍ଟ ହେବ। ଏଥିରେ ବହୁତ ନ୍ୟୁରୋ ମସ୍କୁଲାର ସିଷ୍ଟମ୍ ଆପଣଙ୍କ ଷ୍ଟ୍ରଙ୍ଗ ହେବ। ଯଦି କମ ବୟସର ଲୋକମାନଙ୍କର ଗଣ୍ଠି ଫୁଲା ଷ୍ଟାର୍ଟ ହୁଏ, ଗଣ୍ଠି ଉପରେ ଲାଲ ପଡ଼ିଯାଏ, ଟକ୍ ଟକ୍ ମାରେ, କିମ୍ବା ସକାଳେ ଉଠିଲା ବେଳେ ଗଣ୍ଠିଟା ସିଫ୍ ହେଇଯାଏ, ମାନେ ଆପଣ ଶୋଇକି ଉଠିଲା ପରେ ଅଧା ଘଣ୍ଟା ଯାଏ ଆପଣ ସେ ଗଣ୍ଠିଟାକୁ ୟୁଜ୍ କରିପାରୁନାହାନ୍ତି, ଏକଦମ ଟାଣ ହେଇଯାଉଛି, ଷ୍ଟିଫ୍ ହେଇଯାଉଛି, କିଛି ସମୟ ଚାଲିଲା ପରେ ସେ ଧୀରେ ଧୀରେ ଧୀରେ ଧୀରେ ଠିକ୍ ହୁଏ। ଆଉ ଯେତେ ସମୟ ବସିକି ଶୋଇକି ରହିଲେ ଯଦି ଗଣ୍ଠି ଆହୁରି ଅଧିକା ବଥା ହୁଏ ତାହେଲେ ଫୁଲା ଜନିତ ଗଣ୍ଠି ରୋଗ, ଯେଉଁଟାକୁ ଆମେ ଅଟୋ ଇମ୍ୟୁନ୍ ରୁମାଟିକ୍ ଡିଜିଜ୍ କହୁ କିମ୍ବା ରୁମାଟିକ୍ ଜଏଣ୍ଟ ଡିଜିଜ୍ କହୁ ଯାହାକୁ।
2: ଠିକ୍ ଅଛି ସାର୍,
3: ଧନ୍ୟବାଦ ଭଉଣୀ,
2: ନମସ୍କାର ମ୍ୟାଡମ୍,
3: ନମସ୍କାର। ଆପଣ କହୁଥିଲେ
0: ଏକ୍ଜାକ୍ଟଲି ସେ ଜିନିଷ, ତ ଇନ୍ କମ୍ପାରିଜନ୍ ଟୁ ଏଜ୍ ରିଲେଟେଡ୍ ଆର୍ଥରାଇଟିସ୍, ଏଇଥିରେ ଆମେ ଯେତେ କାମଦାମ କରିବା ସେତେ ଆମକୁ ରିଲିଫ୍ ମିଳିବ, କିନ୍ତୁ ଯେତେ ଶୋଇକି ରହିବା, ବସିକି ରହିବା, ଇନାକ୍ଟିଭ୍ ରହିବା, ସେତେ ଜଏଣ୍ଟରେ ଅଧିକା ଫୁଲା ରହିବ, ଅଧିକା ଲାଲ ହେଇଯିବ ଜଏଣ୍ଟ, ଅଧିକା ବଥା ହେବ।
3: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
2: ହ୍ୟାଲୋ,
3: ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
3: କିଏ କହୁଥିଲେ?
2: ମିନତୀ ଦଳେଇ କହୁଛି।
3: ମିନତୀ ଭଉଣୀ ଆମର କୋଉଠୁ କହୁଛନ୍ତି?
2: ଗାନ୍ଧୀନଗର।
3: ଗାନ୍ଧୀନଗର କୁହନ୍ତୁ, ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି? ପଚାରିଲେ ସାର୍ ଶୁଣୁଛନ୍ତି ଆପଣଙ୍କର କଥା।

0: ବାତଟା ଦୁଇଟା ଯୋଗୁଁ ହୁଏ, ଆଇଦର ଆମର ଯୋଉଟାକୁ ଆମେ ଷ୍ଟ୍ରକ୍ଚରାଲ ଡିଜିଜ୍ କହୁ, ମାନେ ଯୋଉଥିରେ ବୟସ କ୍ରମେ ଅଧିକା କାମ କରିକି ହାଡ଼ ଦୁଇଟା ଘସି ହେଇ ତା ଭିତରେ ଆର୍ଟିକୁଲାର କାର୍ଟିଲେଜ୍ ଡ୍ୟାମେଜ୍ ହେଇକି କି ତା ଭିତରେ ଯୋଉ ସାଇନୋଭିଆଲ୍ ଫ୍ଲୁଇଡ୍ କିମ୍ବା ଅଏଲ୍ ବୋଲି ଆମେ ଯୋଉ କମନଲି କହୁ ସେଇଟା କମି ଯାଇକି ଯୋଉଟା ହୁଏ ସେଇଟା ଷ୍ଟ୍ରକ୍ଚରାଲ। ଆଉ ଗୋଟେ ଅଛି ଫୁଲା ଜନିତ ରୋଗ ଯୋଉଥିରେ କି ଆମର ଯୋଉ ରୋଗ ପ୍ରତିରୋଧକ କ୍ଷମତା ଅଛି ସିଏ ଆମର ନିଜର କୋଷିକା ଗୁଡାକୁ ଆଟାକ୍ କରିକି ତା ଯୋଗୁଁ ବି ଗଣ୍ଠି ଫୁଲା ହୁଏ, ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଏଫେକ୍ଟେଡ୍ ହୁଏ, ସେଟା ଆଉ ଗୋଟେ ପ୍ରକାରର ଗଣ୍ଠି ବାତ। ତା ପାଇଁ ବି ଅନ୍ୟ ମେଡିସିନ ଆସେ
1: କମିଲା ଆସ୍ତେ ଆସ୍ତେ, ଆଉ ମାନେ କିଛି ସମୟ ଓହଳେଇ ପଡ଼ିଗଲେ ଆଉ ଫୁଲି ଯେମିତି ଫୁଲି ଯାଉଛି।
0: ନିଶ୍ଚୟ ନିଶ୍ଚୟ, ଫାଇଲେରିସ୍ ରୋଗଟା ବହୁତ କ୍ରୋନିକ ଡିଜିଜ୍, ଥରେ ହେଲା ମାତ୍ରେ ସେ ବହୁତ ଦିନ ଯାଏ ରହେ ଆଉ ସେ ଫୁଲାଟା ଏତେ ସହଜରେ କମେନି।
2: ଆପଣଙ୍କର ଯାହା ମାନେ ଅସୁବିଧା ଥିଲା ଆପଣ ବୁଝିପାରିଲେ ତ?
1: ଆଜ୍ଞା ଆଜ୍ଞା ମ୍ୟାମ୍,
2: ହଉ ଧନ୍ୟବାଦ, ନମସ୍କାର।
1: ନମସ୍କାର,
2: ଆମେ କଥା ହଉଥିଲେ ଯୋଉ ସାଧାରଣ ରୋଗ ବା ମାରାତ୍ମକ ରୋଗ ଦେଖାଯାଉଛି ସେଟା ସୁସ୍ଥ ହେଇପାରିବା କି ନାହିଁ।
0: ବିଲକୁଲ ବିଲକୁଲ, ମୁଁ ଆପଣ ଯେମିତି କହୁଥିଲି ମେଲ୍ ପ୍ରିଡୋମିନେଣ୍ଟ ଡିଜିଜ୍, ଫିମେଲ୍ ପ୍ରିଡୋମିନେଣ୍ଟ, ସେମିତି ମେଲ୍ସରେ ବି ଆଙ୍କାଲୋଜିଙ୍ଗ ସ୍ପଣ୍ଡିଲାଇଟିସ୍ ଗୋଟେ ରୋଗ ଅଛି ଯୋଉଥିରେ କି ଅଣ୍ଟା ବଥା ହୁଏ, ଅଣ୍ଟାର ହାଡ଼ ଗୁଡ଼ାକ ଏଫେକ୍ଟେଡ୍ ହୁଏ। ଯୋଉ ରୋଗ ଗୁଡାକ ମାରାତ୍ମକ ତାର ନିଶ୍ଚିତ ଭାବେ ରେସ୍ପନ୍ସ ରେଟ୍ଟା ଭଲ ରହେନି, ତା ପାଇଁ ବହୁତ ଗୁଡ଼ିଏ ଟ୍ରିଟମେଣ୍ଟ ଆଜିକାଲି ଆଭେଲେବୁଲ ଅଛି। ଆମର ଇମ୍ୟୁନ୍ ସିଷ୍ଟମ୍ ବେଶୀ ଆକ୍ଟିଭ୍ ହେଇଗଲେ ତାକୁ ସପ୍ରେସ୍ କରିକି ନର୍ମାଲ ଆଡ଼କୁ ଆଣିବା ପାଇଁ ଆମର ଇମ୍ୟୁନୋ ସପ୍ରେସିଭ୍ ମେଡିକେସନ୍ସ ଅଛି, ତାକୁ ଗୋଟେ କ୍ୱାଲିଫାଇଡ୍ ରୁମାଟୋଲୋଜିଷ୍ଟ କିମ୍ବା କ୍ୱାଲିଫାଇଡ୍ ଇଣ୍ଟରନାଲ ମେଡିସିନ୍ ସ୍ପେଶାଲିଷ୍ଟ ହିଁ ୟୁଜ୍ କରିପାରିବେ, ଆଉ ସେଇଟା ଅଣ୍ଡର ସୁପରଭିଜନ୍ ହିଁ ନେବାକୁ ପଡ଼ିବ କାହିଁକି ସେ ମେଡିସିନ୍।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
1: ନମସ୍କାର ଆଜ୍ଞା,
2: କୁହନ୍ତୁ କିଏ କହୁଥିଲେ?
1: ଲକ୍ଷ୍ମୀ ନାରାୟଣ କହୁଛି, ସେଣ୍ଡର ସୁବର୍ଣ୍ଣପୁର।
2: ଭଲ ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
2: ଫୋନ ଲାଗିଗଲା ଆପଣଙ୍କର?
1: ତାହେଲେ
2: ଜାଣିଛନ୍ତି ଆଜି ସାର ପାଖରେ ଅଛନ୍ତି, କଣ ସମସ୍ୟା ରହିଛି, କଣ ଜାଣିବାକୁ ଚାହୁଁଛନ୍ତି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ପଚାରନ୍ତୁ।
1: ନମସ୍କାର।
0: ନମସ୍କାର ନମସ୍କାର ଆଜ୍ଞା, ଆମେ ଏ ବିଷୟରେ ଜଷ୍ଟ କିଛି ସମୟ ତଳେ କଥା ହଉଥିଲୁ। ଏ ରୋଗ ଗୁଡାକ ପ୍ରାୟତଃ ଟିକେ କମ ବୟସର ଲୋକମାନଙ୍କୁ ହୁଏ, ଆଉ ସ୍ତ୍ରୀ ଲୋକମାନଙ୍କୁ ଟିକେ ଅଧିକା ହୁଏ ପୁରୁଷ ଲୋକମାନଙ୍କ ଅପେକ୍ଷା, କିନ୍ତୁ ଯୋଉଟା ବୟସ କ୍ରମେ ଯୋଉ ଗଣ୍ଠି ବାତ ଗୁଡା ହୁଏ ସେଟା 50 ବର୍ଷ ପରେ, 50 ବର୍ଷ ଡେଇଁଲା ପରେ ହୁଏ। ଫୁଲା ଜନିତ ଗଣ୍ଠି ବାତଟା 40 ବର୍ଷ ଆଗରୁ ହୁଏ।
2: କମ ବୟସର ଲୋକଙ୍କୁ କିଛି ସମ୍ଭାବନା ଥାଏ କେମିତି?
0: ବିଲକୁଲ ସମ୍ଭାବନା ଅଛି, ଯୋଉ ପ୍ରଦାହ ଜନିତ ଆମର ଯୋଉ ଗଣ୍ଠି ବାତ ରୋଗ କିମ୍ବା ଯୋଉ ଇନ୍ଫ୍ଲାମେଟରୀ ଆର୍ଥରାଇଟିସ୍ ଆମେ କହୁଛୁ ସେଟା କମ ବୟସର ଲୋକମାନଙ୍କୁ ବେଶୀ ହୁଏ, 40 ବର୍ଷଠୁ କମ ବୟସର ଲୋକମାନଙ୍କୁ ହିଁ ପ୍ରିଡୋମିନେଣ୍ଟଲି ହୁଏ ସେଟା।
2: ଆଉ କଣ ଜାଣିବାକୁ ଚାହୁଁଛନ୍ତି କି?
0: ଚିକିତ୍ସା ନିଶ୍ଚିତ ଭାବେ ଅଛି, ଏ ଯୋଉ ଇନ୍ଫ୍ଲାମେଟରୀ ଆର୍ଥରାଇଟିସ୍ ପାଇଁ ଆମର ଇମ୍ୟୁନ୍ ସିଷ୍ଟମଟାକୁ ଟିକେ ସପ୍ରେସ୍ କରିକି ରଖିବାକୁ ପଡ଼େ, ଇମ୍ୟୁନ୍ ସିଷ୍ଟମକୁ କଣ୍ଟ୍ରୋଲ କରିବାକୁ ପଡ଼େ, ସେଥିପାଇଁ ଇମ୍ୟୁନୋ ସପ୍ରେସିଭ୍ ମେଡିକେସନ୍ସ ଥାଏ, ଯେମିତି ଆମର ମିଥୋଟ୍ରେକ୍ସେଟ୍ ହେଲା, ସଲ୍ଫାସାଲାଜିନ୍ ହେଲା, ଲେଫ୍ଲୁନାମାଇଡ୍ ହେଲା, ଆମର ବାୟୋଲୋଜିକାଲ ଥେରାପିଜ୍ ଅଛି, ତ ବହୁତ ଗୁଡ଼ିଏ ମେଡିସିନ୍ ଆଜିକାଲି ଆସିଲାଣି ଯେଉଁଥିରେ କି ଏ ଡିଜିଜ୍ ଗୁଡ଼ାକ ଭଲ ଭାବେ ଚିକିତ୍ସା ହେଇପାରୁଛି ଆଉ ଲୋକ ପୁରା ମାନେ ନର୍ମାଲ ଲାଇଫ
2: ଶ୍ରୋତା ବନ୍ଧୁ। ଗୋଟେ କଥା କହି ରଖୁଛୁ, ଯେହେତୁ କାର୍ଯ୍ୟକ୍ରମର ସମୟ ସୀମା ସରି ଆସିଲାଣି,

0: ଶୁଣିଥିଲେ ପ୍ରାୟୋଜିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ପ୍ରାୟୋଜକ ଥିଲେ ସମ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ଶ୍ରୋତାବନ୍ଧୁ, ଆଜି ଶୁଣୁଥିଲେ ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା ରୋଗ ବିଷୟରେ। ଏ ସମ୍ପର୍କରେ ଆଲୋଚନା କରିଲେ ଡକ୍ଟର ଅନୁରାଗ ଅନୁପମ।
1: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର
2: କଣ କହୁରୁ?
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ, ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:32।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆଶ୍ରିତା, ଆପଣଙ୍କ ରେଡିଓ ସାଥୀ। ସ୍ୱାଗତ କରୁଛି ଆପଣଙ୍କୁ ଆପଣଙ୍କର ପ୍ରିୟ ଓଡ଼ିଆ ହିନ୍ଦୀ କଥାଚିତ୍ରର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି, ଯେଉଁଥିରେ ଆମେ ଶୁଣାଇବୁ ଆପଣଙ୍କୁ କେତୋଟି ବଛା ବଛା ସୁନ୍ଦର ମନଛୁଆଁ କଥାଚିତ୍ର ଗୀତ। କିନ୍ତୁ ତା ପୂର୍ବରୁ ଶୁଭକାମନା ଜଣାଇବି ଆମର ସେହି ଶ୍ରୋତାମାନଙ୍କୁ ଯେଉଁମାନଙ୍କର ରହିଛି ଆଜି ଜନ୍ମଦିନ ଓ ବିବାହ ବାର୍ଷିକୀ। ୱିଶ୍ ୟୁ ଭେରି ହାପି ବର୍ଥଡେ ଆଣ୍ଡ ୱିଶ୍ ୟୁ ହାପି ୱେଡିଂ ଆନିଭର୍ସରି। ଠାକୁର ଆପଣଙ୍କ ସମସ୍ତ ସ୍ୱପ୍ନକୁ ପୂରଣ କରନ୍ତୁ, ଦୀର୍ଘାୟୁ କରନ୍ତୁ, ସ୍ୱାସ୍ଥ୍ୟ ଦିଅନ୍ତୁ, ତା ସହିତ ସଫଳତା ଦିଅନ୍ତୁ। ତେବେ ଚାଲନ୍ତୁ ଏହି ଶୁଭକାମନା ଓ ପ୍ରାର୍ଥନା ସହ ଆରମ୍ଭ କରିବା ଗୀତାଞ୍ଜଳିର ପ୍ରଥମ ଗୀତଟି।

0: ଓଡ଼ିଆ କଥାଚିତ୍ର କନ୍ୟାଦାନରୁ ଗୀତରେ ସୁଇସ୍ ବାଡ଼େକରଙ୍କ କଣ୍ଠରୁ ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତ ରଚନା ଅରୁଣ ମହାନ୍ତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ

0: जरूर देखिए। जो लोग समाज के लिए अच्छा काम कर रहे हैं उन्हें पहचानिए, उनकी सराहना कीजिए, उनसे सीखिए और हो सके तो खुद भी किसी अच्छे काम से जुड़िए। अगले महीने मन की बात में कुछ और प्रेरक गाथाओं के साथ मैं फिर आपसे जुड़ूंगा। बहुत बहुत धन्यवाद। नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। यह कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ ମୀଣା ଏବଂ କୁଲଦୀପ କୁମାର ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର। ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର। ସତ୍ ଶ୍ରୀ ଅକାଲ।
4: ନମସ୍କାର ସାର୍। ନମସ୍କାର ସାର୍।
3: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୂହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରିଥାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
4: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି। ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି, ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।

0: ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
1: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.0ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି। ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋର ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ିଥିଲା। ମୁଁ ଉସେନ ବୋଲ୍ଟଙ୍କ ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଲି। ଗୋଟେ କୌତିକିଆ କାହାଣୀ ଅଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଛି, ଆପଣ ସେ ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ନେ ଆପଣ ଯଦି ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
1: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂ ଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାବା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନାରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲି ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
0: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
1: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବନି। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
2: ସାର୍, 2021ରେ ଯେତେବେଳେ ଆଥଲେଟିକ୍ସ ଆରମ୍ଭ

0: ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି। ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ହୋଇଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
0: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି। ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ହେଲୁ। ଯାହା ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଇଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେ ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମଅପ୍ କରିବା, ଏଠାରେ ୱାର୍ମଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ, ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରୁଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
0: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ କଡ଼ା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ଯେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳ ଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିମୋର, ସାମରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ

ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେସର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗମ୍ପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୁଆ, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁ କ'ଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳର ଆଲୁଆରେ ସାଜି ଓଲା ସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀକୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲା ଶ୍ରୀଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ର ଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ର ଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ର ଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ର ଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ର ଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା

ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବଲ୍ହାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ଏଠାରୁ ତିନୋଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ମାଲ୍ଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣି, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବାମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବାଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଥର ରୟଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ନାହିଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଡ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାୟା ହୋଇଥାଏ। ବନ୍ଧୁଗଣ, ଏଭଳି ସ୍ମୃତିକୁ ବଜାୟ ରଖିବାର ଗୋଟିଏ ପ୍ରେରକ

0: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜ ଗାଁର ମନୋରମ ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ପକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାର କରୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦିଆଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୋଲା ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତାର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତି ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।

0: ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟ ସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏବଂ ଆଇପିଏଲ୍ କ୍ରିକେଟର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି କହିଛନ୍ତି।
2: के ज्यादातर हिस्सों में बहुत गर्मी पड़ रही है, तेज धूप गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा समझ कर निकले। इस दिशा में सरकार की भिन्न भिन्न डिपार्टमेंट ने जो गाइडलाइंस जारी की है वो भी भूलिएगा नहीं।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ରପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକ ସହିତ ଚୋଳ ରାଜତୀବଳ ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶ ଅମୂଲ୍ୟ ଐତିହ୍ୟ ସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଲିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବୈତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବରାଶିଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବିଲୋପଣା ଓ ଖେଳାଳି

0: ପାଣିପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: तो काफी जगह आपको मिलेगा आम पन्ना, कच्चे आम का स्वाद और गर्मी से राहत भी। पंजाब हरियाणा जाइए तो लस्सी मिल जाएगी, बड़े गिलास वाली लस्सी, राजस्थान और गुजरात में छाछ, जैसे हर खाने की साथी बन जाती है। और बिहार, झारखंड, पूर्वी उत्तर प्रदेश में सत्तू का शरबत, उसकी तो बात ही क्या है, पेट भी भरे ताकत भी दे। कोंकण और गोवा में कोकम शरबत, सोल कढ़ी, दक्षिण भारत में पानकम, निरमोर, संबारम और ओडिशा में बिलपना, वो सिर्फ पेय नहीं, भारत के अलग अलग क्षेत्रों की परंपरा का हिस्सा।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶ ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। ଚାରିଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
1: अनिमेश जी नमस्कार।
2: नमस्ते सर, मेरा नाम अनिमेश बुजूर है। मैं 200 मीटर और 400 मीटर का नेशनल रिकॉर्ड होल्डर हूँ एंड मैं छत्तीसगढ़ से बिलोंग करता हूँ सर, एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ एंड मैं पहले फुटबॉल खेला करता था एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर दौड़ ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्हें मुझे बोला कि स्टेट मीट होने वाला है, जाके तू पार्टिसिपेट कर।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 269,166 ଜଣ ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି।

0: ଏ ତଳେ ଯାଏଁ ଶୁଣିଥିଲେ ବିଧାର୍ଥୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲେ ଆକାଶବାଣୀ ବିଧାର୍ଥୀ କେନ୍ଦ୍ର ମୁମ୍ବାଇ ସେବାରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 6.6 MHz ଯୋଗେ ଏହି କାର୍ଯ୍ୟକ୍ରମ ଏକ ସମୟରେ ଆପଣମାନେ ଶୁଣିପାରୁଛନ୍ତି ଆମର ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଆକାଶବାଣୀ ବ୍ରହ୍ମପୁର
1: କି ଶାନ୍ତି ଦେଗା ଜି ଜୈସେ କହିଁ ପର ହମ ଲୋଗ କୋଇ ଦୁଃଖ କି ଘଡ଼ି ହୋ
0: ପ୍ରଥମ ଗୀତଟି ନେଇଛୁ ସ୍ୱର୍ଗଦ୍ୱାର ଭଜନ ଆଲବମ୍ରୁ ଗୀତଟିକୁ ଗାଇଛନ୍ତି କୁମାର ଭାପି ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ ତାହେଲେ ସ୍ୱର୍ଗଦ୍ୱାର ଭଜନ ଆଲବମ୍ରୁ ଆସନ୍ତୁ ଶୁଣିବା ଚକ୍ରଧର ମତେ ପାରିକ ରହେ ଏହି ଭଜନଟିଏ

ସ୍ୱତନ୍ତ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ବ୍ରହ୍ମପୁର ସ୍ୱତନ୍ତ୍ର ପ୍ରଚାର କରୁଛୁ ଆଜିର ଯୁବପିଢ଼ିମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଉପସ୍ଥାପନାରେ ଅଛନ୍ତି ବର୍ଷାରାଣୀ ପାଣିଗ୍ରାହୀ ତାଲାସୁଣୁବା ଯୁବବାଣୀ କାର୍ଯ୍ୟକ୍ରମ

ନମସ୍କାର, ଶୁଭ ସନ୍ଧ୍ୟା। ମୁଁ ବର୍ଷା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ। ସାହିତ୍ୟ ଯେଉଁଠି ଅଛି ସେଇଠି ଯୁବଙ୍କର ଚିନ୍ତା,

ଜୀବନ୍ତ ରହିଛି। ସାହିତ୍ୟ କେବଳ ଶବ୍ଦର ସଂଗ୍ରହ ନୁହଁ, ଏହା ହେଉଛି ଯୁବାଙ୍କ ମନର ଆଇନା। ଯେତେବେଳେ ଯୁବାମାନେ ସାହିତ୍ୟ ସହ ଯୋଡ଼ି ରୁହନ୍ତି, ସେମାନଙ୍କ ଭିତରେ ଥିବା ଚିନ୍ତନ, ସମ୍ବେଦନା ଓ ସମାଜ ପ୍ରତି ଦାୟିତ୍ୱ ବଢ଼ିଥାଏ। ଆଜିର ଯୁବା ଯଦି କବିତା, ଗଳ୍ପ ଓ ଲେଖନୀ ମାଧ୍ୟମରେ ନିଜ ଭାବନା ପ୍ରକାଶ କରେ, ତେବେ ସେହି ସାହିତ୍ୟ ଆଗାମୀ ସମାଜର ଦିଗ ନିର୍ଦ୍ଦେଶ କରେ।

0: କିନ୍ତୁ ସୋସିଆଲ ମିଡ଼ିଆ ସେହି ହିସାବରେ ଆମକୁ ସହଯୋଗୀ ସାବ୍ୟସ୍ତ ହେଉଛି, ସମସ୍ତଙ୍କ ପାଖକୁ ପହଞ୍ଚେଇ ଦେଉଛି। ସେତେବେଳେ ସେତେ ମାଧ୍ୟମ ବି ନଥିଲା, ଏବେ ରିଲ୍ ମାଧ୍ୟମରେ ଛୋଟ ଛୋଟ କବିତା ବି କବିମାନେ ସମସ୍ତଙ୍କ ପାଖରୁ ପହଞ୍ଚି ହୃଦୟସ୍ପର୍ଶ କରିପାରୁଛନ୍ତି।
1: ମାନେ ସୋସିଆଲ ମିଡ଼ିଆ ଆମକୁ ଗୋଟେ ପ୍ଲାଟଫର୍ମ ଦେଇଛି ଯେ ଆମେ ନିଜ ଭିତରେ ଥିବା ଆମର କଳାକୁ ସମସ୍ତଙ୍କ ଆଗରେ ଆମେ ପ୍ରକାଶ କରିପାରିବା।
0: ନିଶ୍ଚିତ ଭାବରେ
1: ତ ସୋସିଆଲ ମିଡ଼ିଆ ଆମ ପାଇଁ ସହାୟକ ହିଁ କରୁଛି।
0: ନିଶ୍ଚିତ ଭାବରେ ସହାୟକ, ଯଦି ବିଶ୍ୱାସଟା ରହିଲା, ବିଶ୍ୱାସ ଯଦି ଅଧିକ ହେଲା ସେଟା ବିଷ ପରିଣତ ହୁଏ। ଯେମିତି ଆମର ଖାଦ୍ୟ ଯଦି ଆମେ ଅଧିକ ଖାଇବା ତ ସେଟା ବିଷ ହେଇଯାଏ, ସେମିତି ସୋସିଆଲ ମିଡ଼ିଆର ଯଦି ଆମେ ତେଳେମାତ୍ରକ ବ୍ୟବହାର କରି ଯଦି ସେଟାକୁ ଆମେ ଆମର ଉପଯୋଗୀ ହିସାବରେ ଚଲେଇ ପାରିବା ଆମ ପାଇଁ ଭଲ ହବ।
1: ବହୁତ ସୁନ୍ଦର କଥା ଗୋଟେ କହିଲେ। ଆଚ୍ଛା, ଆପଣ କବିତାରେ ସାଧାରଣତଃ କେଉଁ କେଉଁ ବିଷୟକୁ ଅଧିକ ଗୁରୁତ୍ୱ ଦିଅନ୍ତି?
0: ମୁଁ ଆଧୁନିକ କବିତା ବି ଲେଖେ, ପ୍ରାଚୀନ କବିତା ବି ଲେଖେ, ଛନ୍ଦ କବିତା ବି ଲେଖେ, ଅନୁପ୍ରାସର ବି କବିତା ଲେଖେ। ମୋର ଗୋଟେ କବିତା ଅଛି, ଯୋଉ କବିତାରେ 23ଟା ହରି ଅଛନ୍ତି।
1: ନିହାତି ଭାବରେ ସେ କବିତାଟା ଆମ ଶ୍ରୋତାମାନଙ୍କୁ ଶୁଣେଇବେ।
0: ତ ଚାଲନ୍ତୁ ଶୁଣିବା ମୋର 23 ହରି ଜମକ ବିଶିଷ୍ଟ କବିତା ହରିପାଦେ ଶରଣମ୍, ଯୋଉଟା କି ରାମକେ ରାଗରେ ରଚିତ। ତ୍ରିତି

ଆପଣ କହିଲେ କଥା ହଉଛି, ଆମେ ଯଦି ସାହିତ୍ୟରେ ଖାଲି କବିତାକୁ ଦେଖିବା କି ସାହିତ୍ୟରେ ଆମେ ଖାଲି କହିବା କି ଏଇ ପାହାଡ଼ ଅଛି, ଏଇ ନଦୀ ଅଛି, ଏବେ ସେହି ବିଷୟରେ ଆମେ କବିତା ଲେଖିବା, ତେବେ ସାହିତ୍ୟ ସମାଜକୁ ଅନୁପ୍ରାଣିତ କରିବ କିପରି? ବହୁତ ସୁନ୍ଦର କଥା, ବହୁତ ସୁନ୍ଦର ପ୍ରଶ୍ନ ଆପଣ ଗୋଟେ ପଚାରିଲେ ମତେ। ତ ସେଇ ଉପରେ ମୋର ଗୋଟେ କବିତା ଅଛି। ମୁଁ ଗୋଟେ କବିତା ରଚନା କରିଥିଲି ଝିଅଟିଏ ବୋଲି, ଯୋଉଟାକି ଆମ ବରହମପୁର ଷ୍ଟାଇଲ ଗାହାଣୀ ଉପରେ ଅନୁପ୍ରାଣିତ। ଯଦି ଆପଣ ଅନୁମତି ଦେବେ ସେଇ କବିତା ବି ଆପଣଙ୍କୁ କନପାତି ଶୁଣ ବାପା କଥା ମୋହରି କାକୁତି ମିନତି ହୋଇ କରେ ଗୁହାରୀ।

ବହୁତ ସୁନ୍ଦର କବିତାଟି। ଆଜିର ସମାଜରେ ଭ୍ରୂଣ ହତ୍ୟା, ଶିଶୁକନ୍ୟା ହତ୍ୟା ଏସବୁକୁ ନେଇକି ଆପଣ ଏତେ ସୁନ୍ଦର କବିତାଟି ଲେଖିଛନ୍ତି। ଆଚ୍ଛା, ଆପଣ କଣ ଭାବନ୍ତି ଯେ ଆଜିକାଲି ଯୁବପିଢି ମାନେ ସାହିତ୍ୟ ପଢିବା ପାଇଁ କେତେ ସମୟ ସେମାନଙ୍କର ବାହାର କରିବା ଉଚିତ, ଆଉ ସେ ସମୟ ବାହାରକୁ ସାହିତ୍ୟ ପଢିବା ଦ୍ୱାରା ସେମାନଙ୍କର ନିଜର କଣ କଣ ବେନିଫିଟ?

0: ବହୁତ ଭଲ ଲାଗୁଥିଲା ସେଇଟା ଶୁଣିବା ପାଇଁ, ଏବେ ବି ଭଲ ଲାଗେ।
1: ଭଲ ଲାଗେ।
0: ହଁ
1: ତ ଆମେ ପୁରାତନ କବିତା ଯୋଉ ଥିଲା ଆମେ ମନେ ରଖିପାରୁଛେ, କିନ୍ତୁ ଏବର କବିତା ଗୁଡାକ ଆମେ ଭୁଲି ଯାଉଛେ କାହିଁକି? କାହିଁକି ନା ସେଥିରେ ହିଁ କ୍ୱେଶ୍ଚିନ୍ ମାର୍କ ପ୍ରଶ୍ନ ଭିତରେ ଉତ୍ତର ଅଛି। ଯେମିତି ମୋର ଜ୍ୟୋତିଷାଗଡ ଲେଖିଥିଲେ କୋଉଠୁ କ୍ଷୀୟ ଯାଏ ଅଛି 34ଟା, ତ କିଛି ଶବ୍ଦ ନିଶ୍ଚିତ ଶୁଣେଇବି, କାହିଁକି ନା 34 ଶୁଣିଲା ବେଳକୁ ସେ ବହୁତ ଲମ୍ବା ହେଇଯିବ। ମୁଁ 2ଟା ପଦ ଶୁଣିବାକୁ ଆପଣଙ୍କୁ ଚାହିଁବି ନିଶ୍ଚୟରେ।
0: ନିଶ୍ଚିତ।
1: କେଶବ କେଶବ କେଶବ ବନ୍ଦୀ ଗୃହରେ ଦେଲେ ରାବ, ଖେଳାଇ ହର୍ଷ ମାତା ମନେ ଦେବ କି ଚାହାନ୍ତି ପ୍ରଚନ୍ନେ, ଗର୍ଭେ ରହିଲେ 10 ମାସ ତହୁଁ ଜନ୍ମିଲେ ପିତ ବାସ, ଏମିତି କ ଖ ଗ ଓ ଚ ଛ ଜ ଏମିତି କି କିଏ ଯାଏ କବିତା ବହୁତ ସୁନ୍ଦର ଲାଗିବ। ଆଜି ଯୁବ ପିଢ଼ିକୁ ମୁଁ ଆହ୍ୱାନ କରିବି
0: ସେମାନେ ମଧ୍ୟ ନିଜର ବିଜି ଲାଇଫ ରୁ କିଛି ସମୟ ବାହାର କରି ଆମର ଓଡ଼ିଆ ସାହିତ୍ୟ ଭଣ୍ଡାର ଯୋଉ ଅଛି ସେ ଭିତରୁ କିଛି ପଢିବେ, ତ ନିଜ ଭିତରେ ଥିବା କିଛି କ୍ୱାଲିଟି ସେମାନଙ୍କର ଇନକ୍ରିଜ ହବ।
1: ନିଶ୍ଚିତ ଭାବରେ ସାହିତ୍ୟ ଦେଖିବାକୁ ଗଲେ ଗୋଟେ ସମୁଦ୍ର ଭଳିଆ, ଆମେ
0: ଯେତେ ଭିତରକୁ ଯିବେ ସେତେ ଗଭୀର।
1: ନିଶ୍ଚିତ ଭାବରେ କିଞ୍ଚିତ ବାଲି ମାତ୍ର ଆମେ।
0: ଆଚ୍ଛା, ଗୋଟେ ଭଲ କବିତା ଲେଖିବା ପାଇଁ କଣ କଣ କ୍ୱାଲିଟି ଆବଶ୍ୟକ ବୋଲି ଆପଣ ଭାବନ୍ତି?
1: ଗୋଟେ ଭଲ କବିତା ଲେଖିବା ପାଇଁ ଶବ୍ଦର ଭୋକ ହବା ଦରକାର, ଶବ୍ଦକୁ ଜାଣିବା ଦରକାର। ଆଜିକା ସମୟରେ ଏତେ ଶବ୍ଦ ଆମେ ବ୍ୟବହାର କରୁନେ। ଯେମିତି ଗୋଟେ ଶବ୍ଦ କହିବି ଜିମୁ, ଯାହାର ଅର୍ଥ ହେଲା ମେଘ, କି ତରଣୀ, ତରଣୀ କହିଲେ ଯାହାର ଅର୍ଥ ଦୁଇ ଅର୍ଥ ବୁଝାଏ। ଗୋଟେ ଯଦି ହର୍ଷିକାଲ ଲଗାଇଦବା ଅଲଗା ଅର୍ଥ ହେଇଯିବ, ଡିରେ ଯଦି ଦୀର୍ଘକାଳ ଲଗାଇଦବା ଗୋଟେ ସୂର୍ଯ୍ୟକୁ ବୁଝାଇଦବ, ଗୋଟେ ନୌକାକୁ ବୁଝାଇଦବ। ତ ଆଜିର ଯୁବ ସମାଜକୁ ମୁଁ ଆହ୍ୱାନ କରିବି ଶବ୍ଦ ଗୁଡାକ ଭିତରେ ସେମାନେ ପଶନ୍ତୁ, ଅଭିଧାନକୁ ସେମାନେ ଗ୍ରହଣ କରନ୍ତୁ, କବିତା ଲେଖିବା ପୂର୍ବରୁ ସେଇ ଭୋକ ସେମାନଙ୍କ ମଧ୍ୟରେ ଉତ୍ପନ୍ନ ହେବା ଆବଶ୍ୟକ।
0: ଆଚ୍ଛା, ଆପଣ ଯେତେବେଳେ କବିତା ଲେଖନ୍ତି ସେ ସମୟରେ ଆପଣଙ୍କର ମନର ସ୍ଥିତି କେମିତି ଥାଏ?
1: ମୁଁ ପେଶା ପ୍ରବନ୍ଧକ, ତ ବିଭିନ୍ନ ଜାଗାରେ ଚାକିରି ସମୟରେ ମତେ ବହୁତ ଜାଗା ବଦଳରେ ଯିବାକୁ ପଡୁଛି। ତ ମୁଁ ଦେଖେ ଅଲଗା ଅଲଗା ଜାଗାରେ ପ୍ରକୃତି ସହିତ କେମିତି ଯୋଡ଼ି ହେଇପାରିବି। ତ ସେଠି ମୋର ଗୋଟେ କବିତା ଥିଲା ଚକି ରାଗରେ। ତ ଆଜିକାଲି ଯୁବପିଢ଼ି ଆମେ ପଢ଼ିଥିଲେ ଗୋଟେ କବିତା ମନ ଥିବ ଆପଣଙ୍କୁ, ତୃତୀୟ ଆଉ ଚତୁର୍ଥ ଶ୍ରେଣୀ ଥିଲା, ତୁହିମା ଜନ୍ମଭୂମି। ବହୁତ ସୁନ୍ଦର କବିତା ଥିଲା, ତୁହିମା ଜନ୍ମଭୂମି ପବିତ୍ର ଭାରତ ଭୂମି, କେତେ ସୁନ୍ଦର ଚକି ରାଗ। ତ ସେଇ ଉପରେ ମୋର ଗୋଟେ କବିତା ଥିଲା ଚକି ରାଗରେ। ମୁଁ ଚିକା ପାଖରେ ଗୋଟେ କାର୍ଯ୍ୟରତ ଥିଲି ସାତବାରେ, ତ ସେତେବେଳେ ମୁଁ ସନ୍ଧ୍ୟାବେଳେ ସବୁବେଳେ ଚିଲିକା ଯାଏ, ମତେ ବହୁତ ଭଲ ଲାଗେ, ମାନେ ଏତେ ଆକଟ ମତେ ଟାଣି ନିଏ ସିଏ।
0: ମାନେ ଆପଣ ନିଜର ବିଜି ଲାଇଫ ଷ୍ଟାଇଲରୁ ସମୟ ବାହାର କରି ଚିଲିକା ଯାଇକି ମାନେ କବିତା ଲେଖିବାର ଯୋଉ ଜୋଶଟା ଥିଲା ମନ ଭିତରେ।
1: ମୁଁ ସନ୍ଧ୍ୟାକୁ ବହୁତ ବହୁ କରେ ଚିଲିକାରେ, ବହୁତ ସୁନ୍ଦର ବହୁତ ସୁନ୍ଦର। ତ ଥରେ ବସିଥିଲି ଦେଖିଲି ଚିଲିକାର ଯୋଉ ଢୁମାଳ ଧୀରେ ଧୀରେ ପବନ ବହି ଚାଲୁଛି, କେତେ ସୁନ୍ଦର ପାଣି ଢେଉ ଖେଳୁଛି, ସେ ଉପରେ ସନ୍ଧ୍ୟାର ସୂର୍ଯ୍ୟ ଅରୁଣିମା ଯେତେବେଳେ ପଡୁଛି ସେତେବେଳେ ଲାଗେ ଯେମିତି ସୁନେଲି କିରଣ ଆସୁଛି। ତ ତା ଉପରେ ମୁଁ ଭାବି ନେଲି ଗୋଟେ ଚକି ଉପରେ କବିତା। ତ ଚକି ରାଗରେ ଲେଖିବା ଏ କବିତା, ସାୟଙ୍କାଳ ଆଗମନେ, ସାୟଙ୍କ

0: ବହୁତ ସୁନ୍ଦର ଲେଖିଛନ୍ତି ଆପଣ। ଯେମିତି କହିଲେ ଆର ପୂର୍ବ ପ୍ରଶ୍ନରେ ଯେ ଆଜିର ଯୁବପିଢ଼ି ନୂଆ ନୂଆ ଶବ୍ଦ ଜାଣିବା ଆବଶ୍ୟକ, ସେମାନେ ଯେତେ ନୂଆ ଶବ୍ଦ ଜାଣିବେ କବିତା ଭିତରେ ଥିବା ଲେଖା ଗୁଡିକ ସେମାନେ ବହୁତ ଭଲ ଭାବରେ ଜାଣିପାରିବେ। ଆଜିକାଲି ଯୋଉ ଯୁବପିଢି ଅଛନ୍ତି ସେମାନେ କବିତା ଶୁଣନ୍ତି, ସେମାନଙ୍କୁ ଭଲ ଲାଗେ, କିନ୍ତୁ ସେମାନେ ବୁଝିପାରନ୍ତିନି ଯେ ସେ କବିତାର ମିନିଙ୍ଗ କଣ। କାରଣ ହଉଛି ସେମାନେ ସେଇ ଶବ୍ଦ ଜାଣିନାହାନ୍ତି ବା ସେଇ ଶବ୍ଦର ଅର୍ଥ ଜାଣିନାହାନ୍ତି।
1: ନିଶ୍ଚିତ ଭାବରେ ସେ ଭୋକ ରହିବାର ଅଛି, ଶବ୍ଦାର୍ଥର ଜାଣିବାର ଭୋକ, ଶବ୍ଦାର୍ଥକୁ ଅଭିଧାନରେ ଖୋଜିବାର ଭୋକ। ଗୋଟେ ଜିନିଷ ଜାଣିଲି ତ ସେ ଜିନିଷ ମୁଁ ସମସ୍ତଙ୍କ ସାଙ୍ଗରେ ଡିସ୍କସ୍ କରିବି, ସେଇ ଜିନିଷ ଉପରେ ଆମେ କିଛି ଲେଖିବା, ମୁଁ କିଛି ଲେଖିବି, ମୋ ସାଙ୍ଗ କିଛି ଲେଖିବ, ଏମିତି ତ ବଢିବ।
0: ଯେମିତି ଆପଣ ଏବେ ଲେଖିଛନ୍ତି ଗୋଟେ ସିନ୍କୁ ଦେଖିକି ତା ବିଷୟରେ ଏତେ ସବୁ ଲେଖିଛନ୍ତି, ଏତେ ସୁନ୍ଦର ଭାବରେ ଲେଖିଛନ୍ତି, ତ ସେମିତି ସମସ୍ତଙ୍କର ମନସ୍ଥିତି ସେମିତି ରହିବା ଦରକାର। ସେମାନେ ବି ନୂଆ ନୂଆ ଶବ୍ଦ ଗୁଡିକୁ ଜାଣିକି ସେମିତି କିଛି ଲେଖିବାକୁ ପ୍ରୟାସ କଲେ ଆମର ଯୋଉ ସାହିତ୍ୟ ଜଗତ ଅଛି ତାହା ଆହୁରି ଆଗକୁ ବଢିପାରିବ। ଆଚ୍ଛା, ଆଜିର ଯୁବମାନେ ସାହିତ୍ୟ ସହିତ କେମିତି ଯୋଡି ପାରିବେ ବୋଲି ଆପଣ ଭାବନ୍ତି?
1: ମୁଁ କହିବିନି ମୋବାଇଲ ଖରାପ, ମୋବାଇଲ ବହୁତ ଭଲ, କିନ୍ତୁ ସେମ୍ କଥା ହେଲା, ଯଦି ଖାଦ୍ୟ ଆମେ ଅଳ୍ପ ଖାଇବା ଅନାହାରରେ ମରିବା, ଠିକ ଖାଇବା ଠିକରେ ବଞ୍ଚିବା,
0: ରାଇଟ ୟୁଜ କରିବାର ଅଛି ସବୁ ଜିନିଷକୁ,
1: ଅଧିକ ଖାଇବା ବିଷ ହୋଇକି ମରିବା, ମୋବାଇଲକୁ ଠିକ ଯଦି ବ୍ୟବହାର କରିବା, ପାଠ ପଢା ପାଇଁ ବ୍ୟବହାର କରିବା, କିଛି ନୂଆ ନୂଆ ଶିଖିବା ପାଇଁ ବ୍ୟବହାର କରିବା।

0: ଦରକାର, ନିଶ୍ଚିତ ଭାବରେ ଆମେ ବଢିପାରିବା।
1: ମୋବାଇଲ ଆମକୁ ବହୁତ ହେଲ୍ପ କରେ ଯଦି ଆମେ ତାକୁ ରାଇଟ ୱେରେ ୟୁଜ କରିବା।
0: ନିଶ୍ଚୟ ନିଶ୍ଚିତ ଭାବରେ। ତ ଆଜିକାଲି ଯୁବପିଢି ଅଧିକ ବ୍ୟବହାର କରି ସେମାନେ ସାହିତ୍ୟ ଆଡକୁ ଆସୁନାହାନ୍ତି, ସେମାନେ ବିମୁଖ ହଉଛନ୍ତି, ସେମାନେ ରିଲ୍ସ ଭିତରେ ପଡିଛନ୍ତି, ସେମାନଙ୍କୁ ଦରକାର ବହୁତ ଶୀଘ୍ର ଶୀଘ୍ର ଜିନିଷ। କାହିଁକିନା କହିବାକୁ ଚାହୁଁଛି, ଗୋଟେ କବିତା ଲେଖିବାକୁ ବହୁତ କଷ୍ଟ କରିବାକୁ ପଡେ, ଶବ୍ଦ ଗୁଡାକୁ ମନ ଭିତରେ ଆଣିବାକୁ ପଡେ, ଶବ୍ଦ ଗୁଡାକୁ ସଂଯୋଜନା ସେ ଠିକ ରାସ୍ତାରେ ଆସିବାକୁ ପଡେ, ସେଆକୁ ରାଗରେ ପକେଇବାକୁ ପଡେ। ବହୁତ କିଛି ହେଲା ପରେ ଗୋଟେ କବିତା ଲେଖିବାକୁ ମୁଁ କହିବି ମିନିମମ 4 ଘଣ୍ଟାରୁ 5 ଘଣ୍ଟା ଲାଗେ, ତାହେଲେ ଯାଇ କବିତା ନିଖୁଣ ଭାବରେ ଆସିପାରେ,
1: ସୁନ୍ଦର ଭାବରେ କବିତାଟା ହେଇପାରେ।
0: ନିଶ୍ଚିତ ଭାବରେ।
1: ଏମିତି କିଛି ଆପଣଙ୍କର କବିତା ଅଛି ଯାହା ଆପଣଙ୍କୁ ବହୁତ ଭଲ ଲାଗେ, ଆପଣଙ୍କର ମନର ଖୁବ ନିକଟତର, ଆଉ ମୁଁ ପଚାରିବି ଏହା କାହିଁକି ଆପଣଙ୍କୁ ବହୁତ ଭଲ ଲାଗେ?
0: ବହୁତ ବଢିଆ ପ୍ରଶ୍ନ। ଗୋଟେ କବିତା ଲେଖିଥିଲି ସନେଟ, ତ ମୋର ମାମୁଁ ଜଣେ ଅଛନ୍ତି ସୁଧୀର ମାମୁଁ, ସନେଟ ଲେଖିବାରେ ତାଙ୍କର ସିଦ୍ଧ ହସ୍ତ।
1: ଆଚ୍ଛା, ଆପଣଙ୍କର ପରିବାରରେ ବି ବହୁତ ଜଣ ଅଛନ୍ତି ଯେଉଁମାନଙ୍କୁ କବିତା ଲେଖିବାକୁ ଭଲ ଲାଗେ?
0: ଭଲ ଲାଗେ ହଁ।
1: ତ ଆପଣ ଇନ୍ସପିରେସନଟା ଆପଣଙ୍କର ଫ୍ୟାମିଲି ଆଡୁ ବି ଆଗ ଆସେ?
0: ମୋ ବାପା ବି ବହୁତ କବିତା ଲେଖନ୍ତି ଆଉ ମାମୁଁ ବି ଲେଖନ୍ତି, ତ ବାପାଙ୍କର ଗୋଟେ କବିତା ବାବୁରେ ଲେଖିଥିଲେ, ସେ କବିତାରେ ବହୁତ ଅନୁପ୍ରାଣିତ ହୋଇଥିଲେ। ମୋ ମାମୁଁ ସୁଧୀର ମାମୁଁ ବି ସେ ଲେଖନ୍ତି, ସନେଟ ବହୁତ ଲେଖନ୍ତି।
1: ପରିବାରର ମାହୋଲଟା ହିଁ ସେମିତି, ତ ଆପଣ କେମିତି କବିତା ଲେଖିବେ?
0: ହଁ, ଆଉ ରାଜୁ ଭାଇନା ବି ଜଣେ ଅଛନ୍ତି, ସେ ବି ମତେ ସନେଟ ଲେଖିବାରେ ବହୁତ ହେଲ୍ପ କରିଥିଲେ। ତ ମୋର ଗୋଟେ ସନେଟ ଥିଲା, ବଗାକାର ସନେଟ, ମାନନୀୟ ପ୍ରିୟତମା ଗୁମାନକୁ ତେଜ। ତ ଆପଣଙ୍କର ଏଇଟା ହେଲା 14 ଅକ୍ଷର ବିଶିଷ୍ଟ ଶବ୍ଦ, 4 4 8 4 12 2 14। ତ ସେ କବିତା ପ୍ରତି ଶବ୍ଦ, ମା ରେ ପ୍ରଥମ ଶବ୍ଦ ହବ, ନ ରେ ଦ୍ୱିତୀୟ ଲାଇନ ଆସିବ, ନି ରେ ତୃତୀୟ ଲାଇନ ଆସିବ, ୟା ରେ ଚାରିଟା ଲାଇନ ଆସିବ, ଏମିତି ହେଇକି 14 ଶବ୍ଦରେ 14 ଲାଇନ ଆସିବ।
1: ବହୁତ ସୁନ୍ଦର, ବହୁତ ୟୁନିକ୍।
0: ଆଉ ପ୍ରଥମ ଲାଇନ ହେଉଛି ତାର ମାନନୀୟ ପ୍ରିୟତମା ଗୁମାନକୁ ତେଜ, ମାନେ ଉପର ପଟୁ ଜୋର ଲାଇନ ହେବ, ସାଇଡ୍ ପଟୁ ବି ସେ ଲାଇନ,
1: ଭର୍ଟିକାଲି ହରିଜନ୍ଟାଲି ଦୁଇଟା ଯାଉ ଏରେ ମାନନୀୟ ପ୍ରିୟତମା
0: ଗୁମାନକୁ ତେଜ,
1: ଗୁମାନକୁ ତେଜ,
0: ଏପଟେ ଦେଖିଲେ ସେମ୍ ଲାଇନ, ତଳୁ ଦେଖିଲେ ସେମ୍ ଲାଇନ। ଶୁଣିବା ନା, ମାନନୀୟ

0: ବହୁତ ସୁନ୍ଦର କବିତା ଲେଖିଛନ୍ତି। ଆଚ୍ଛା, ଏ କବିତାଟା ଆପଣଙ୍କୁ କାହିଁକି ଭଲ ଲାଗେ?
1: ଏଇ କବିତା ଦ୍ୱାରା ମୁଁ ବହୁତ ଜାଗାରେ ଖୁସିର ପାତ୍ର ହେଇପାରିଛି, ବହୁତ ଜାଗାରେ ପହଞ୍ଚି ପାରିଛି। ଆମର ମେହର ଭାଇନା ଅଛନ୍ତି ଆମର ଦୈନିକ ଆଶାରେ, ସେ କବିତାକୁ ଶୁଣି ବହୁତ ଖୁସି ହେଇଥିଲେ। ସମସ୍ତେ ଏଇ କବିତା ଶୁଣି ବହୁତ ଖୁସି ହେଇଥିଲେ କି ଏମିତି କିଛି ନୂଆ ଧରଣର କବିତା କି ଲେଖା ହେଇପାରିବ କହିକି। ତ ଆଜିର ଯୁବପିଢ଼ିକୁ ମୁଁ ଆହ୍ୱାନ କରିବି, ସେମାନେ ନିଜ ନିଜ ଭିତରେ କିଛି ପରିପ୍ରକାଶ କରନ୍ତୁ, ନିଜ ନିଜ ଭିତରୁ କିଛି ନିଜତ୍ୱ ବାହାର କରନ୍ତୁ, ନିଜ ନିଜ ଭିତରୁ କିଛି ଶବ୍ଦ ବାହାର କରି ଏଇ କବିତାକୁ ସେମାନେ ହୃଦୟଙ୍ଗମ କରନ୍ତୁ, ଆଉ ସେ କବିତା ମାଧ୍ୟମରେ ଏଇ ସମାଜକୁ କିଛିଟା ବାଣୀ ଦିଅନ୍ତୁ, କିଛିଟା ନୀତି ଶିକ୍ଷା ଦିଅନ୍ତୁ।
0: ଆଚ୍ଛା, ଯୋଉମାନେ ନୂଆ ନୂଆ ଏବେ ଲେଖିବା ଷ୍ଟାର୍ଟ କରିଛନ୍ତି, ସେମାନେ କୋଉ କୋଉ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଆଉ ଆପଣ ସେମାନଙ୍କୁ କଣ ସଜେସନ ଦେବେ? ଆଉ ଯୋଉମାନେ ନୂଆ ନୂଆରେ ଏସବୁ କ୍ଷେତ୍ରରେ ଆସିବାକୁ ଚାହାନ୍ତି, ସେମାନଙ୍କୁ ଆପଣଙ୍କର ମେସେଜ କଣ ରହିବ?
1: ଭିଜିବାକୁ ପଡିବ, ଏଠି ହଜିବାକୁ ପଡିବ, କାହିଁକି ନା ଇଏ ଜାଗା ହେଲା କବିତା ଜାଗା, ଇଏ ଜାଗା ହେଲା ସାଗର। ଭିତରେ ଆପଣ ଯଦି ଗାଧେଇବେନି, ଭିତରେ ଯଦି ଭିଜିବେନି, ହଜିବେନି, ତ ଆପଣ ଶବ୍ଦକୁ ପାଇପାରିବେନି। ଶବ୍ଦ ରୂପକୁ ମୋତି ପାଇବାକୁ ହେଲେ ସାଗର ଭିତରକୁ ଲମ୍ପ ପ୍ରଦାନ କରିବାକୁ ପଡିବ। ତ ଆପଣ ଯଦି ଶବ୍ଦ ରୂପକୁ ମୋତି ପାଇଗଲେ, ତ ନିଶ୍ଚିତ ଭାବରେ ଆପଣଙ୍କ କବିତା ରୁଦ୍ଧିମନ୍ଦ ହବ, ଆପଣଙ୍କ କବିତା ପରିପୃଷ୍ଟ ହବ, ଆଉ ନିଶ୍ଚିତ ଭାବରେ ସମସ୍ତେ ତାକୁ ଗ୍ରହଣ କରିବ, ସମାଜ ଦ୍ୱାରା ଆଦୃତ ହବ।
0: ଆଚ୍ଛା, ଆଜି ଯେଉଁ ଯୁବମାନେ ଶୁଣୁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର ମେସେଜ କଣ ରହିବ?
1: ମୁଁ କହିବି, ଆପଣମାନେ ଲେଖନ୍ତୁ, ଆପଣଙ୍କ ଲେଖନୀକୁ ଚାଳନା କରନ୍ତୁ, ଯାହା କିଛି ମନରେ ଆସୁଛି, ପ୍ରାଚୀନ କବିତା।

ଯୁବ ସମାଜ ଓ ସାହିତ୍ୟ ଅଲଗା ନୁହନ୍ତି। ସାହିତ୍ୟ ଯୁବାଙ୍କୁ ଦିଗ ଦେଉଛି ଓ ଯୁବା ସାହିତ୍ୟକୁ ଜୀବନ୍ତ ରଖୁଛନ୍ତି। ଯଦି ଯୁବପିଢ଼ି ଲେଖିବା, ପଢ଼ିବା ଓ ଭାବିବାକୁ ଶିଖିବେ, ତେବେ ଆମ ସମାଜ ନିଶ୍ଚିତ ଆଲୋକିତ ହେବ। ତାହେଲେ ବନ୍ଧୁ, ଆଜି ତ ସମୟ ହୋଇସାରିଲାଣି। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରୁଛୁ। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ବର୍ଷା ରହୁଛି। ନମସ୍କାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ଚାପାମ ବ୍ୟାଣ୍ଡର 100.6 ମେଗାହର୍ଜ ଶ୍ରୋତାମାନେ ଶୁଣନ୍ତୁ। ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:15 ଶୁଣିବେ ଧାରାବାହିକ ଶ୍ରୀରାମଚରିତ ମାନସର 48ତମ ଭାଗ। ପରେ ରହିଛି ଓଡ଼ିଆ ଦେଶଭକ୍ତି ଗୀତଟିଏ ଶୁଣିପାରିବେ ସନ୍ଧ୍ୟା 6:25। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଆଜି ସନ୍ଧ୍ୟା 6:30। ସାପ୍ତାହିକ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଆଜି ସନ୍ଧ୍ୟା 6:55। ରାତି 7ରେ ପ୍ରଚାର କରିବେ କେତେ ଓଡ଼ିଆ କଥାଚିତ୍ର ଗୀତ। ଜିଲ୍ଲା ହାଲଚାଲ ଶୁଣିପାରିବେ ରାତି 7:25। ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ରାତି 7:30 ଶୁଣିବେ ଆଜିର କିଷାନ ବ୍ୟାଣ୍ଡ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଖରିଫ ଋତୁରେ ଚିନାବାଦାମ ସହ ଅନ୍ୟାନ୍ୟ ଚାଷ ଓ ତା'ର ପରିଚାଳନା, ଏ ସମ୍ପର୍କରେ କୃଷି ବିଶେଷଜ୍ଞ ଶ୍ରୀ ହେମାନନ୍ଦ ସାସପାଲଙ୍କ ସହିତ କଥାବାର୍ତ୍ତା ଏବଂ ହାଲଚାଲ ଶୁଣି ବର୍ଜ୍ୟବର୍ଷର ସୁପରିଚାଳନା। ରାତି 8ଟାରେ ପ୍ରଚାର କରିବ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର, ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ। ସାପ୍ତାହିକ ସମାଜର ଦର୍ପଣ ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ର ଶୁଣିପାରିବେ ରାତି 8:30। ବିଦ୍ୟାର୍ଥୀ କାର୍ଯ୍ୟକ୍ରମ ରହିଛି ଆଜି ରାତି 9ଟାରେ ଏବଂ ରାତି 10ଟାରେ ପ୍ରଚାର କରିବେ ଅଖିଳ ଭାରତୀୟ ସନ୍ଥ ସଭା କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଶ୍ରୋତାବନ୍ଧା ଥିଲା ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୋତାବନ୍ଧୁ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା

କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଡ଼ି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର

ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 61,88,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଶେଷ ହେଲା। ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତକାରୀ।
1: पता है न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और ही आसान।
2: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
1: अब चाहे टेलीलॉ के माध्यम से मुफ्त कानूनी सलाह लेनी हो
2: या न्याय बंधु में पंजीकृत वकीलों से कोर्ट में निःशुल्क कानूनी सहायता के लिए जुड़ना हो,
1: अब दोनों एक ही पर उपलब्ध। डाउनलोड करें आज ही टेलीलॉ फॉर सिटीजन मोबाइल ऐप अथवा लॉगिन करें www.tele-law.in या अपने नजदीकी CSC सेंटर से संपर्क करें। न्याय विभाग भारत सरकार द्वारा जनहित में जारी।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା. ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ. ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ. ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବୋଲିଂ ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି. ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଟିକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲ୍ଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ବାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା ସ୍ୱାସ୍ଥ୍ୟ କୃଷି ଯୋଗାଯୋଗ ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତ ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8 ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଲା। ଦୁର୍ଘଟଣା ସମୟରେ 6 ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍ଲିସର୍ କହିଛନ୍ତି, ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି।

0: କରିଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ ପାଞ୍ଚ ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା, ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ବନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣ କରି ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆ ମହମ୍ମଦ ସୋଇବୁଲ ଫିକ୍ରି ଏବଂ ଫଜର ଆଲଫିନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆଉ କିଛି ପରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନା ମୁଁ ମହେନ୍ଦ୍ର କୁମାର ମାଝୀ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍କାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 1,25,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଜେଏସ୍ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି

ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ

0: ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ 28 ତାରିଖ ପର୍ଯ୍ୟନ୍ତ ଏକମାସ ଧରି ବିଏଲ୍ଓ ବା ବୁଥ୍ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 974,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ବିଏଲ୍ଓମାନେ ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ବୁଥ୍ରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 ଜୁଲାଇ 1 ସୁଦ୍ଧା 18 ବର୍ଷ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6 ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା ଜୁଲାଇ 5 ତାରିଖରେ ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି ସେପ୍ଟେମ୍ବର 2 ତାରିଖ ସୁଦ୍ଧା କରାଯିବ ଓ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4 ବିଧାନସଭା କ୍ଷେତ୍ରରେ 1,026 ଜଣ ବିଏଲ୍ଓ ଓ 105 ଜଣ ବିଏଲ୍ଓ ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ ଏଇଆର୍ଓ ଏବଂ 4 ଜଣ ଇଆର୍ଓ ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆଜି ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଉପସ୍ଥାପନାରେ ଅଛନ୍ତି ସୁନୀଲ କୁମାର ଦାସ। ତାହେଲେ ଆସନ୍ତୁ ଶୁଣିବା କିଷାନ ବାଣୀ କାର୍ଯ୍ୟକ୍ରମ।

0: ପଚାଶୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ନମସ୍କାର।
2: ନମସ୍କାର ନମସ୍କାର ମଙ୍ଗୁଳୁ, ଆଉ କଣ ମଙ୍ଗୁଳୁ, ସବୁ ଠିକ୍ ଠାକ୍ ତ?
1: ସବୁ ଠିକ୍ ଠାକ୍ ଅଛ ବା? ବୁଝିଲ, କାଲି ଗୋଟେ ପଳେଇଥିଲି, ଭୋଜିଟେ ଥିଲା।
2: ଆଚ୍ଛା,
1: ଭୋଜି ବୋଲେ ଆମର ସେ ସନା ନେଇକି ଆମ ପଡ଼ିଶାର ସନା, ତାର ବୋଲି ଯୋଉ ତିନିଟା ଝିଅ, ଏ ପିଲା ପିଲା ଝିଅ ଯାକୁ ଏବେ ଭାଗର ଦେଉଛି। ମତେ କହିଲା ହେଲେ ଭାଇନା ଯିବା ବୋଲି, କୋଉଠି ଠିକ୍ କଲୁ ରେ ବାପା? ହଁ ଠିକ୍ ହେଇଛି, ଯାଇକି ମୁଦି ପିନ୍ଧେଇକିରି ଆସିବା।
2: ଆଚ୍ଛା,
1: ଝିଅଟାକୁ ବୋଲୁଛ, 16 ବର୍ଷ ହେଲା ଏବେ।
2: ଏଇଟା ତ ନିହାତି ମାନେ ନାବାଳିକା ମାନଙ୍କୁ ବାହାଘର କରିବା କଥା ନୁହେଁ, ଯେହେତୁ ତାର 18 ବର୍ଷ ହେଇନି, କି ତାର ଶରୀର ଠିକ୍ ବିକଶିତ ହେଇପାରିନଥିବ, କି ମାନସିକ ବିକାଶ ମଧ୍ୟ ହେଇପାରିନଥିବ। ତମେ ସେଇଠି କେମିତି ଆଉ ବୁଝାସୁଝା କଲନି କାହିଁକି?
1: ପିଲା ଯାକ ଆମର ସବୁ କାମ ପତ୍ର, ଘର ଦ୍ୱାର, ରୋଷେଇବାସ, ବିଲବାଡ଼ି ଯିବାର ସବୁ କାମ ଜାଣିଛନ୍ତି।
2: ନାଇଁ କାମ ଜାଣିଛନ୍ତି।

0: ଯେ ମାନସିକ ବିକାଶ ହେଇନଥିବ କି ଶରୀର ଭଲ ଭାବେ ବିକଶିତ ହେଇନଥିବ ହେ ମଙ୍ଗଳୁ ନିର୍ବନ୍ଧ କଲା ବେଳେ ହଉ ଆର ବର୍ଷ ନହେଲେ ବାହାର କରିବ ବୋଲି କୁହ
1: ଆର ବର୍ଷ କରିବ
0: ସତର ବର୍ଷରେ ବାହାର କରିବ ହେଲା ସତର ବର୍ଷ ବୟସରେ ଦେଖ ତା ମାନସିକ ବିକାଶଟା ଠିକ ଭାବରେ ହେଇଯିବ କି ସେ ସବୁ ଘରର ପରିବାର ସମସ୍ତଙ୍କ ଦାୟିତ୍ୱ ନେଲା ଭଳିଆ ଗୋଟେ ତାର ଶରୀରର ବିକାଶ ହେଇଥିବ ନା ମାନସିକ ବିକାଶ ହେଇପାରିଥିବ ତମେ କୁହ
1: ସତ କଥା ତ ହେଇପାରିବନି ଯେ ମୁଁ ତାକୁ ବୁଝେଇ

0: ରେ ବାହାର କରିବ ହେଲା, 17 ବର୍ଷ ବୟସରେ ଦେଖ ତା ମାନସିକ ବିକାଶଟା ଠିକ ଭାବରେ ହେଇଯିବ କି। ସେ ସବୁ ଘରର ପରିବାରର ସମସ୍ତଙ୍କ ଦାୟିତ୍ୱ ନେଲା ଭଳିଆ ଗୋଟେ ତାର ଶରୀରର ବିକାଶ ହେଇଥିବ ନା ମାନସିକ ବିକାଶ ହେଇପାରିଥିବ, ତମେ କୁହ।
1: ସତ କଥା ତ ଏଇଟା ହେଇପାରିବନି, ଯେ ମୁଁ ତାକୁ ବୁଝେଇ

0: ଆସିଲେ ପରାମର୍ଶ ନେଇକି ଆସିଲେ କେତେ ସୁନ୍ଦର ପରାମର୍ଶ ଦେବେ ସେମାନେ ତମକୁ, ମାନେ ପଦର ଜମି ଅଛି ମାନେ କହିଲେ ନିହାତି କରିବା ଦରକାର ନା ଆଉ।
1: କଥା କହିବା ବା ସବୁ ତ ହୁଟୁଣୁ କି ଝୁଟୁଣୁ ଯାଇକି ସେ କୃଷି ବିଜ୍ଞାନୀ ଆଜ୍ଞା ଙ୍କୁ ପଚାରିଲେ ରାଗ ପଡିବନି କି?
0: କାହିଁକି ରାଗ ପଡିବ, ତାଙ୍କର କର୍ତ୍ତବ୍ୟ ପରା ସେଇଟା, ସେଥିପାଇଁ ସରକାର ତାଙ୍କୁ ଦରମା ଦେଉଛନ୍ତି।
1: ମୁଁ ଭାବୁଛି ସେଠି ଧାନ ଚାଷ ପାଇଁ ପଚାରିଲି, ପୋକ ପାଇଁ ପଚାରିଲି, ପିଡ଼ିଆ ପାଇଁ ଗଲି, ଆଉ ସବୁ କଥାରେ ପଚାରିଲେ କାଳେ ଗାଳି କରିବି ବୋଲି ମୁଁ ଆଉ ଯାଉନି।
0: ହଉ, ତମ ପାଇଁ ଗୋଟେ ବଢିଆ ଗୋଟେ କୃଷି ବିଶେଷଜ୍ଞ ଆମ ବୈଠକକୁ ଡାକିଛି, ସେ ଗୋଟେ ଆଲୋଚନା ମାଧ୍ୟମରେ ତମକୁ ବୁଝେଇକି କହିଦେବେ କେମିତି କେବଳ ତମେ କଣ କରୁଥିଲ।
1: ଶୀତ ଦିନେ ମୁଁ ଚିନା ବାଦାମ କରୁଥିଲି,
0: ଏବେ ଖରିଫ ଋତୁ ମଧ୍ୟ ତମେ ଚିନା ବାଦାମ ଚାଷ କରିପାରିବ। ଶୁଣୁନ,
1: ହଉ ଚାଲ ଚାଲ, କାଇଁ କଣ କହିଛନ୍ତି, ଚାଲ।
0: କିଏ ତାଙ୍କେ ଜାଣିଛ ନା ନାଇଁ?
1: କିଏ ବା?
0: ସେ ହେଉଛନ୍ତି କୃଷି ବିଶେଷଜ୍ଞ ହେମାନନ୍ଦ ଦାସମଲ। ଖରିଫ ଋତୁ ସମୟରେ ତମେ କେମିତି ଚିନାବାଦାମ ଚାଷ କରିପାରିବ ଆଉ କେମିତି ତମେ ତା ସହିତ ଅନ୍ତଃ ଚାଷ ବା ଅନ୍ୟ ଚାଷ ଗୁଡ଼ିକ ମଧ୍ୟ କେମିତି କରିପାରିବ ସେ ସମ୍ପର୍କରେ ଆମକୁ ଆଲୋଚନା ମାଧ୍ୟମରେ ବୁଝେଇ ଆସିଛନ୍ତି।
1: ହଁ ଚାଲୁନୁ ବାପା ଟିକେ ଶୁଣିବା କଣ କହୁଛନ୍ତି। ଆଜ୍ଞା,
2: ଚିନାବାଦାମ ହେଉଛି ଗୋଟିଏ ଅର୍ଥକାରୀ ଫସଲ। ଏହା ଧାନ ବା ଅନ୍ୟାନ୍ୟ ପନିପରିବା ଫସଲ ଅପେକ୍ଷା ଖୁବ୍ କମ୍ ପରିଶ୍ରମରେ ହୋଇଥାଏ। ଏଥିରେ ବର୍ଷାଦିନିଆ ଚିନାବାଦାମ ଫସଲ ଯଦି ଚାଷ କରୁ ଜଳସେଚନର ଆବଶ୍ୟକତା ପଡ଼ିନଥାଏ। ଠିକ୍ ସମୟରେ ଓ ସଠିକ୍ କିସମଟିଏ ସଠିକ୍ ବ୍ୟବଧାନ ଓ ସଠିକ୍ ବିଶୋଧନ ବା ଉପଚାର କରି ଲଗାଇଦେଲେ ରବି ଫସଲ ଭଳି ମଧ୍ୟ ଏହା ଅମଳ ଦେଇପାରେ। ଏଥିରେ କେବଳ ଗୋଟିଏ ସମସ୍ୟା ଥିଲା, ଘାସ ସମସ୍ୟା। ଯଦିଓ ବର୍ଷା ଋତୁରେ ଅତ୍ୟଧିକ ଘାସ ସମସ୍ୟା ଦେଖାଦେଇଥାଏ, ତଥାପି ତୃଣନାଶକ ଔଷଧ ସିଞ୍ଚନ କରି ଏହାକୁ କମ୍ ଖର୍ଚ୍ଚରେ ମଧ୍ୟ ଆମେ ସମାଧାନ କରିପାରିବା। ଖରିଫ ଉତ୍ପାଦିତ ଚିନାବାଦାମ ବିହନର ଚାହିଦା ଆଜିକାଲି ବିଶେଷ ଭାବରେ ବଢ଼ିଯାଇଛି। ରାଜ୍ୟ ସରକାର ସେଥିଲାଗି ବହୁତ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ରାଜ୍ୟରୁ ରବିରେ ଚିନାବାଦାମ ବିହନ ଯୋଗାଇବା ପାଇଁ ଏହି ଖରିଫ ଉତ୍ପାଦିତ ଚିନାବାଦାମ ବିହନକୁ ଆମଦାନୀ କରିଥାନ୍ତି। ଆପଣମାନେ ଚିନାବାଦାମ ଫସଲ କରିବା ପାଇଁ ହେଲେ ପ୍ରଥମେ ଜାଣି ରଖିବା ଦରକାର ଏଥିରେ କେଉଁ ପ୍ରକାର ମୃତ୍ତିକା କି ପ୍ରକାର ଜମି ପ୍ରସ୍ତୁତି କରିବାକୁ ପଡେ। ଚିନାବାଦାମ ଫସଲ ପାଇଁ ପ୍ରଥମତଃ ନିଗିଡ଼ା, ଦୋରସା ଓ ବାଲିଆ ଦୋରସା ମାଟି ଉପଯୁକ୍ତ ହୋଇଥାଏ, କିନ୍ତୁ କୌଣସି କ୍ଷେତ୍ରରେ ଅମ୍ଳ ବା ଖାରି ମାଟି ଏଥିପାଇଁ ଉପଯୁକ୍ତ ନୁହେଁ। ମାଟିର ପିଏଚ୍ 6-6.5 ଭିତରେ ରହିବା ଉଚିତ। ମଟାଳ ବା ଟାଣ ମାଟି ଏହି ଫସଲ ପାଇଁ ଅନୁପଯୁକ୍ତ, କାରଣ ଯେଉଁ ଚିନାବାଦାମ ଫୁଲ ଫୁଟିବା ପରେ ସେତୁ ଓହଳ ଆସେ ତାହା ମାଟି ଭିତରକୁ ପଶିଥାଏ, ତେଣୁ ମାଟି ଟାଣ ବା ମଟାଳ ମାଟି ଏହା ସୁବିଧାରେ ମାଟି ଭିତରେ ପଶିପାରେ ନାହିଁ। ଏହା ସହିତ ଅମଳ କରିବା ସମୟରେ ମଧ୍ୟ ଚିନାବାଦାମକୁ କଷ୍ଟ ଅବଲମ୍ବନ କରିବା।

ପ୍ରତି ବର୍ଗ ମିଟରରେ 20-22 ଗୋଟି ଗଛ ରହିଥାଏ। ପ୍ରତି ସମୟରେ ବିହନକୁ ଏପରି ବୁଣିବା ଦରକାର ଯେପରିକି ବିହନଟି 5 ସେଣ୍ଟିମିଟର ଗଭୀରରେ ମାଟିରେ ପୋତି ହେବ। ସାଧାରଣତଃ ଆଜିକାଲି ବିହନ ବୁଣିବା ଏକ ସମସ୍ୟା ହୋଇଥାଏ, ଯେହେତୁ କି ବିହନ ବୁଣିବା ସମୟରେ ଆଗକୁ ଶ୍ରମିକ ମିଳିନଥାନ୍ତି, ତେଣୁ ହସ୍ତଚାଳିତ ବା ଟ୍ରାକ୍ଟର ଚାଳିତ ମଞ୍ଜି ବୁଣା ଯନ୍ତ୍ର ବା ମଞ୍ଜି ସହ ସାର ବୁଣା ଯନ୍ତ୍ରର ସୁଯୋଗ ମଧ୍ୟ ଆମେ ନେଇପାରିବା। ତେଣୁ ବ୍ଲକରେ ଥିବା ସହକାରୀ କୃଷି ଅଧିକାରୀଙ୍କ ସହିତ ଯଦି ଯୋଗାଯୋଗ ରକ୍ଷା କରାଯାଏ ତାହେଲେ ମଧ୍ୟ ଏହି ସୁବିଧାଟି ଆମେ ହାସଲ କରିପାରିବା। ଏହାଛଡ଼ା ଆପଣମାନେ ଦେଖନ୍ତୁ, ଖରିଫ ଚିନାବାଦାମ ଫସଲରେ ଖତ ବା ରାସାୟନିକ ସାରର ପ୍ରୟୋଗ ବିଧି ଆପଣମାନଙ୍କର ନିହାତି ଜାଣିବା ଦରକାର। ଏକର ପ୍ରତି 5 ଗାଡ଼ି ଗୋବର ଖତ ପ୍ରୟୋଗ କରିବା ଉଚିତ। ଏହା ସହିତ ଏକର ପିଛା ଯବକ୍ଷାର୍ଜା 8 କିଲୋ, ଫସ୍ଫରସ 16 କିଲୋ ଓ ପଟାସ 16 କିଲୋ ପ୍ରୟୋଗ କରିବାକୁ ପଡ଼ିଥାଏ। ସାଧାରଣତଃ ଯବକ୍ଷାର୍ଜାନ ଓ ଫସ୍ଫରସକୁ ଆମେ ଆମୋନିୟମ ସଲଫେଟ୍ ଓ ସିଙ୍ଗିଲ ସୁପର ଫସ୍ଫେଟ୍ ହିସାବରେ ଯଦି ପ୍ରୟୋଗ କରୁ ତାହେଲେ ବହୁତ ଲାଭ ମିଳିଥାଏ, କାରଣ ଆମୋନିୟମ ସଲଫେଟ୍ରେ ଗନ୍ଧକ ଶତକଡ଼ା 24% ଓ ସିଙ୍ଗିଲ

ରକ୍ଷା ହେଉଛି, ଯଦିଓ ବର୍ଷା ଦିନେ ଆମେ ଚିନାବାଦାମ ଫସଲ କରୁଛେ, କିନ୍ତୁ ବେଳେବେଳେ କ'ଣ ହୁଏ ଆପଣଙ୍କର ଫୁଲ ଧରିବା ସମୟରେ ବା ଫୁଲରୁ ଓଡ଼ ବାହାରି ମାଟି ପଶିବା ସମୟରେ ବା ଫଳ ବା ଦାନା ବୃଦ୍ଧି ହେବା ସମୟରେ ଜଳସେଚନ ଅଭାବ ପଡ଼ିଯାଏ ବା ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ନିହାତି ଭାବେ ଆମେ ଯଦି ଜଳ ଯୋଗାଇବାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରିବା ତାହେଲେ ଚିନାବାଦାମର ଅମଳ ବହୁ ପରିମାଣରେ କମିଯାଇଥାଏ। ତେଣୁ ଚିନାବାଦାମ ଫସଲରେ ଫୁଲ ଧରିବା, ଫୁଲରୁ ଓହଳ ବାହାରି ମାଟିରେ ପଶିବା, ଫଳ ବା ଦାନା ବୃଦ୍ଧି ହେବା, ଏହି ତିନି ଗୋଟି ଅବସ୍ଥାକୁ ଜଳସେଚନର ସଙ୍କଟକାଳୀନ ଅବସ୍ଥା ବୋଲି କୁହାଯାଇଥାଏ। ଯେ ଚିନାବାଦାମ ଫସଲରେ ବେଳେବେଳେ ଆମେ ମିଶ୍ରିତ ଫସଲ ଭାବେ ଯଦି ଅନ୍ୟ କୌଣସି ଫସଲକୁ ନେବା ସେହି କ୍ଷେତ୍ରରେ ମଧ୍ୟ ଚାଷରେ ଉତ୍ପାଦନ ବଢ଼ିଥାଏ। କାରଣ ଦେଖନ୍ତୁ, ଯଦି ବର୍ଷାଦିନେ ଚିନାବାଦାମ ପାଞ୍ଚ ଧାଡ଼ି ସହିତ ହରଡ଼ କିମ୍ବା ମକା କିମ୍ବା ଧାନ କିମ୍ବା ମାଣ୍ଡିଆ ଦୁଇ ଧାଡ଼ିକୁ ଆମେ ମିଶାଇ ପାଞ୍ଚ ଧାଡ଼ି ଚିନାବାଦାମ ସହିତ ଦୁଇ ଧାଡ଼ି ଏଇ ଯେଉଁ ଅନ୍ୟ ଫସଲ କହିଲି ସେଥିରୁ ନେବା, ତାହେଲେ କ'ଣ ହୁଏ, ଚିନାବାଦାମ ଫସଲରେ ନିଆଯାଉଥିବା ରୋଗପୋକ ଦମନ ପ୍ରଣାଳୀଗୁଡ଼ିକ ଦ୍ୱାରା ସେହି ଅନ୍ୟ ଦୁଇ ଧାଡ଼ି ଫସଲର ରୋଗପୋକ ମଧ୍ୟ ନିୟନ୍ତ୍ରଣ ହୋଇଯାଇଥାଏ। ସେହିପରି ଚିନାବାଦାମ ପାଞ୍ଚ ଧାଡ଼ି ସହିତ ଯଦି ଜଡ଼ା ଏକ ଧାଡ଼ିର ମିଶ୍ରିତ ଫସଲ ଆମେ କରିବା, ତାହେଲେ ମଧ୍ୟ ଜଡ଼ା ଫସଲ ମିଶ୍ରିତ ଫସଲ ଭାବରେ ନେଉଥିବାରୁ ଏହା ଜନ୍ତା ଫସଲ ରୂପେ

0: ପଦର ଜମି ଖଣ୍ଡ କଥା କହୁନଥିଲେ, ସେ ଆଜ୍ଞା କହିଲା ଭଳିଆ ସେ ଜାଗାଟା ରାଇଟ୍ ଜାଗା ହବ
1: ନାଇଁ, ଧାନ ଚାଷ ସମୟରେ ବି ଲଗେଇ ପାରିବ ବୋଲି କହିଛନ୍ତି। ଧାନ ଚାଷ ସହିତ ଚିନାବାଦାମ ଯଦି ବି କହିବ ବୋଲି କହିଲେ, ମାନେ ଯୋଉ ରୋଗ ପୋକ ସହଣୀଟା ବଢ଼ିଯିବ ପୁଣି ଚିନାବାଦାମର, ତା ଅର୍ଥ ଯଦି ମିଶିକି। ଏବେ ଆମେ କଣ କରୁଛେ, ଧାନ ଚାଷ ପରେ ମୁଗ ବିରି ଚାଷ କରୁଛେ, ମାଟିର ଉର୍ବରତା ବଢିବ ବୋଲି। ଆଉ ତା ସହିତ ଯଦି ଧାନ ସହିତ ଯଦି ଚିନାବାଦାମ ଚାଷ କରିବା, ବା ଚିନାବାଦାମ ସହିତ ଆଉ ଯଦି ଅନ୍ୟ କଣ ଚାଷ କରିବା, ପନିପରିବା କରିବା କହିଲେ, ତା ସହିତ ମାଟିର ଉର୍ବରତା ବଢିବା ସହିତ ଆର ପୋଷଣ ମିଶିକି କେତେ ବଢିଆ ହବ କହିଲ।
0: ଆମେ ଟିକେ ଭାବି ପାରୁନଥିଲେ ନା ଗୁଡାକ,
1: ତମେ ଭାବୁଥିଲ କାହିଁକି ଯିବି କୃଷି ବିଶେଷଜ୍ଞଙ୍କ ପାଖକୁ, ମୁଁ ତମ ପାଖକୁ ଆଣିଦେଲି, କଣ ଅସୁବିଧା ହେଇଗଲା ତମ ପାଖକୁ?
0: ମାତ୍ର ଏ ଆକାଶବାଣୀର ଯୋଉ ବୈଠକ କରୁଛ, ମତେ କେତେ ଜ୍ଞାନ ଦେଲାନି ଅପା।
1: ଦଉଛି ତ?
0: ହଁ ଅପା।
1: ତାହେଲେ ଏଥର ସବୁବେଳେ ଆସିବ ନା ନାଇଁ?
0: ମୁଁ ଆସୁଛି ସବୁବେଳେ, ମୁଁ ସବୁ କୁଆଡେ କଣ ଯାଉଛ ବାସନ୍ତି କି କହିଛି, ମତେ ସେ ଆକାଶବାଣୀ ବୈଠକରେ ବନ୍ଦ କରିବୁନି।
1: ହଉ ହଉ, ଏବେ ସମୟ ହେଲାଣି, ତମ ସହିତ କଥା ହଉଥିଲେ ଯେ କଥା ହଉଥିବି ଏକା, କିନ୍ତୁ ଗୋଟେ କଥା ମନେ ରଖିବ।
0: କଣ ଅପା?
1: ବୋଲି କହିଲେ, ଏ ଯୋଉ ଆମର ଆବର୍ଜନା ଗୁଡିକ ବାହାରୁଛି,
0: ଘରୁ
1: ବାହାରୁଛି, କଣ ବିଭିନ୍ନ ସ୍ଥାନରେ ବାହାରୁଛି ନା ନାଇଁ,
0: ଖାଲି ଘର ପକଉଛୁ ଆଉ,
1: ଏମିତି କହିଲେ ହବ କଣ? ନାଳଟା ଚୌକ ହେଇଯାଉଛି ନା ନାଇଁ କହିଲେ, ଏମିତି ଗୋଟେ ହୁଣ୍ଡା ଭଳିଆ କଥା କହିଲେ ମତେ ବଡ଼ ରାଗ ଲାଗୁଛି।
0: ନାଇଁ ନାଇଁ, ମୁଁ ଏକ୍ଚୁଆଲି ଭୁଲିଗଲି, ମୁଁ ତମେ କହିଥିଲ ଆମେ ଆବର୍ଜନା ହରିକା କୋଉ ଗଛ ପତ୍ର ପକେଇ ଜାଗ୍ରତ କରିବା, ବେଳେ ବେଳେ ଆଉ ଆମ ମୁଁ ଫିଙ୍ଗୁନି ବାପା, ଆମ ଗାଁର ସେ ସାହିବର ଆମ ବାସନ୍ତି ଫାସନ୍ତି କୁଆଡେ ନେଲୁ, ସେଟା ନାଳରେ ପକେଇଦେଲି କହିବେ, ମୁଁ ରାଗୁଛି ବା।
1: ତମେ କଥାଟା ବୁଲିବାକୁ ମଙ୍ଗଳ ରହିଲା ହେଲା, କିନ୍ତୁ କଣ କରିବା କଥା, ତମର ଯୋଉ ସମସ୍ତେ କହୁଛ ଗାଁରେ ନାଳରେ ପକେଇ ଦଉଛି ବୋଲିକି, ଯୋଉ ଜିନିଷ ଗୁଡାକ ଆମେ ପୋତି ଦେଲେ ଆମର ମାଟିର ଉର୍ବରତା ବଢିବ, ସେଇ ଗୁଡାକ ଯଦି ଆମେ ଗାତ କରିକି ମାଟିରେ ପୋତି ଦେବା, ତାର କଣ ଅସୁବିଧା ହେଇଯିବ?
0: ନାଇଁ ଭଲ କଥାରେ ଆମେ ସବୁ ଭଲ କଥା ଆଲୋଚନା କରୁଛନ୍ତି, ହେଲେ ସବୁ କଥା ସମସ୍ତେ ବୁଝୁନାହାନ୍ତି ବାପା,
1: ବୁଝିବାକୁ ପଡିବ ନା, ଆଉ ତାର ଅପକାରିତା ଯଦି ସେମାନଙ୍କୁ ବୁଝେଇ ଦବା ମଙ୍ଗଳୁ, ସେମାନେ ନିଶ୍ଚୟ ବୁଝିଯିବେ।
0: ହେଲେ କଣ ହେଇଥିଲା ବୁଝିଲ ନା ବାପା, ଯୋଉ ଗଲା ଅଦିନିଆ ବର୍ଷାଟା ହେଲାନି, ସବୁ ଯୋଉ ନାଳରେ ପାଣି ଆସିକି ଘର ଭିତରେ ପଶିଲା, ସେ ସାଇ ଲୋକ ଆଉ କେବେ ନାଳ ପକଉନାହାନ୍ତି।
1: ଏବେ ବୁଝିଗଲ ତ ମୁଁ କଣ ପାଇଁ କହିଲି, ସବୁବେଳେ ଆମେ ଯୋଉ ମାନେ ଯୋଉଟା ବ୍ୟବହାର ଅଯୋଗ୍ୟ ବସ୍ତୁ ଗୁଡାକ ଗାତ କରିକି ପୋତିଦେବା, କିନ୍ତୁ ପ୍ଲାଷ୍ଟିକ ପୋତିବାନି,
0: ପ୍ଲାଷ୍ଟିକ
1: କୁ ପୁଣି ପୁନଃଚକ୍ରଣ କରିବା ପାଇଁ ଯୋଉ କମ୍ପାନୀ ଗୁଡିକ ଯାଉଛନ୍ତି, ଗୋଟାଳି ମାନେ ଆସୁନାହାନ୍ତି କି ସବୁ ନେବେ ବୋଲିକି?
0: ପନିପରିବା କଣ ଧରି ଆସିଥିଲି, ବିକିଦେଲି, ବୁଝିଲ କି?
1: ପଇସା ଭର୍ତ୍ତି କରିକି ବ୍ୟାଗ୍ ରଖିଛ,
0: ଭର୍ତ୍ତି କରି ପଇସା କଣ?

0: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ

0: ହବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କ ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ। ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ବିନ୍ଦର ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜାଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଆଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ

0: ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ, ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଷ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଷକୁ ବତାଉଥିଲି, ଅନିମେଷ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇକ୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ, ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରି ଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍।
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସ ବା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳ ହୋଇ ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ଛତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲକଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚା ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ହୋଇଛି, ପାଚିବା ପରେ ମଧ୍ୟ ତାର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶ

କେନ୍ଦ୍ର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତି କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ସବୁଠାରୁ ମଜା କଥା ହେଲା, ଏ କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୱାରେ ସାଜି ଉଲ୍ଲାସ ରେଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖି ସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଷୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ

ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମିଲି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣି, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବାଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟା ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଡ୍ ନେଟ୍ୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କୁ ଆମ୍ବୁଲାନ୍ସ ଏହି କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତର ପ୍ରଦେଶର, ଯେଠାରେ ଗୋଟିଏ ଗଙ୍ଗା ଡଲଫିନ୍ ଏନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଥିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା, ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ

0: ବଜାୟ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ିଯାଇଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ୍ଡିତୁଲା ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତାର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲ୍ରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏ ସାକ୍ଷାତ ସମୟରେ କିଛି ଯୁବ ଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଲ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶ ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କରି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ, ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40% ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15% ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମାଖୁ ହଉ, ମଦ୍ୟପାନ ହଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହେଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶା ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତି ବର୍ଷ ଆମେ ବର୍ଷରେ 3 ଥର ଲେଖେ ଏଇ କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରୁଛୁ। ବିଭିନ୍ନ ଜାଗାରେ ଯେମିତି ଭାବି ଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାକୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାକୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏକଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହେଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହେଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହେଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ, ମୁଁ ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ସୁଯୋଗ ନଥିବ, 4th stage କ୍ୟାନ୍ସର ହେଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମା, ଏମାନେ ଯେଉଁ ନିର୍ବାକ ହେଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟି ଘରର ରୋଜଗାରିଆ ପିଲା ତମ୍ବାକୁ ସେବନ ପାଇଁ ହଉ କି ମଦ୍ୟପାନ କାରଣରୁ ହଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହେଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତାଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାର ଗୁଡ଼ିକର ପିଲାମାନେ କୌଣସି କାରଣ ବାଟ ଉଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେଇ ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ, ନିଶା ନୁହେଁ ଜୀବନ, ଏଭଳି ଏକ ସ୍ଲୋଗାନ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ

କଲଚର ଗ୍ରୁପକୁ ପଠାଇକି ସେଠି କ୍ୟାମ୍ପେନ୍ କରିବା ହଉ, ସେଠି ଷ୍ଟ୍ରିପ୍ ପ୍ଲେ ମାଧ୍ୟମରେ ୟା ଭୟବତା ଦେଖାଇବା କଥା ହଉ, ବିଭିନ୍ନ ପ୍ରକାରର ଯେଉଁ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯେଉଁ ଏକ୍ସରସାଇଜ୍ ପଲିସି ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯେଉଁ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ଆର ଆଉଟକମ୍ ଥିଲା ସେଇଟା ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏ ବର୍ଷ 0.5% ଡି ଆଡିକ୍ସନ୍ ସେସ୍ ସେଥିରେ ଯୋଡ଼ିଲୁ। ଯେଉଁ ଡି ଆଡିକ୍ସନ୍ ସେସ୍କୁ ଆମେ ଏଇ ଯେଉଁ ନିଶା ନୁହେଁ ଜୀବନ ଏଇ କ୍ୟାମ୍ପେନ୍ ପାଇଁ ସମ୍ପୂର୍ଣ୍ଣ ଭାବରେ ତା ଖର୍ଚ୍ଚ କରିବୁ, ଏବଂ ସେଥିରେ ଆଉ ଗୋଟିଏ କଥା ବି ଆମେ ଯୋଡ଼ିବାକୁ ଚାହୁଁଛୁ, କିଛି ବିଭିନ୍ନ ସଂଗଠନ ସହିତ ଯେଉଁ NGO ମାନେ କାମ କରୁଛନ୍ତି ଏ ଦିଗରେ ତାଙ୍କୁ ସହାୟତା ଦେବା, ଏବଂ ବିଶେଷ କରିକି ଯେଉଁ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ସ ଆଜି ତାରିଖ ଅନେକ ଗୁଡ଼ିଏ ଡି ଆଡିକ୍ସନ୍ ସେଣ୍ଟର୍ ଅଛି ବିଭିନ୍ନ ଜାଗାରେ, କିନ୍ତୁ ସେଥିରେ ତାଙ୍କର ଯେଉଁ ପ୍ରପର ମ୍ୟାନେଜମେଣ୍ଟ ନହୁଥିବା କାରଣରୁ ବାସ୍ତବରେ କ'ଣ ହେଉଛି, ସେଥିରେ ଅନେକ ଗୁଡ଼ିଏ ପିଲାଙ୍କର ରିଲାପ୍ସ ହେଉଛି, ଥରେ ସେଠୁ ଯାଇକି ଡି ଆଡିକ୍ଟ ହେଇକି ଆସିବା ପରେ ବି ରିଲାପ୍ସ ହେଉଛି, ସେ ରିଲାପ୍ସେସନ୍ କେମିତି ନ ହେବ ସେଥିପାଇଁ ଗୋଟେ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ ପ୍ରତି ଜିଲ୍ଲାରେ ତିଆରି କରିବା, ଏବଂ ଡି ଆଡିକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍ ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍, ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତାର ପ୍ରଚାର ପ୍ରସାର କରିବା ପାଇଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ, ଏବଂ ଡି ଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ ସେ କଥାକୁ ପୂରାପୂରି ଭାବରେ ଅର୍ଥକୁ ଆମେ ସେହି ଦିଗରେ ବିନିଯୋଗ କରିବୁ। ଆମର ଆଶା ଅଛି ଯେ ଲୋକେ ନିଶାଠୁ ଗୋଟେ ନିଜ ଭିତରେ ସଚେତନତା ଆସୁଛି ଯେ ନିଶାଠୁ ମୁଁ ଦୂରେଇ କହିବି, ଏ କଥାଟାର ସଚେତନତା ସମ୍ପୂର୍ଣ୍ଣ ରୂପେ 100% କେମିତି ଆସିବ, ଗୋଟେ ହୁଏତ ଇଏ ଗୋଟେ ବର୍ଷ କି 5 ମାସ କି 6 ମାସର କଥା ନୁହେଁ, ଗୋଟେ ଲମ୍ବା ସମୟର ଲୋକ ଖରାପ ଜିନିଷଟାକୁ ଶୀଘ୍ର ଆଡପ୍ଟ କରିଯାଏ, ତେଣୁକରି ଖରାପ ଜିନିଷରୁ ଲୋକକୁ ମୁହଁ ଫେରାଇବା ପାଇଁ ପରିଶ୍ରମ ଦରକାର ଅଛି, ସେଥିରେ ସମସ୍ତଙ୍କର ସେଥିରେ ଆବଶ୍ୟକତା ଅଛି, ସରକାରଙ୍କର ଭୂମିକା ଦରକାର ଅଛି, ସେଥିରେ ବିଭିନ୍ନ ଯେଉଁ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ମାନେ କାମ କରୁଛନ୍ତି ତାଙ୍କର ଭୂମିକା ଅଛି, ସମାଜର ବୁଦ୍ଧିଜୀବୀମାନଙ୍କର ଭୂମିକା ଅଛି, ସ୍କୁଲରେ କଲେଜରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆରମ୍ଭ କରିକି ତାଙ୍କର ଯେଉଁମାନେ ଲିଡ୍ କରୁଛନ୍ତି ସେ ପ୍ରୋସେସ୍ ତାଙ୍କର ଆବଶ୍ୟକତା ଅଛି, ସମାଜର ସମସ୍ତ ବରିଷ୍ଠ ଲୋକମାନଙ୍କର ଆବଶ୍ୟକତା ଅଛି, ପରିବାରର ମୁଖିଆମାନଙ୍କର ବି ଆବଶ୍ୟକତା ଅଛି, ଏଥିରେ ଭୂମିକା ନିର୍ବାହନ କରିବା ପାଇଁ ଆମେ ସମସ୍ତଙ୍କର ସହଯୋଗ ବି କାମନା କରୁ। ଆମେ ମଦ ଏବଂ ଯେଉଁ ଡ୍ରଗ୍ସ ମାନଙ୍କର ବ୍ୟବହାର ହେଉଛି ଏବଂ ତାର ଟ୍ରାନ୍ସପୋର୍ଟେସନ୍ ଟ୍ରେଡିଂ ହେଉଛି, ତା ଉପରେ ଅବକାରୀ ବିଭାଗ, ପୋଲିସର STF ସ୍ପେଶାଲ ଟାସ୍କଫୋର୍ସ ଏବଂ NCB ନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ଆମେ ମିଳିତ ଭାବରେ ଉଦ୍ୟମ ଆରମ୍ଭ କରିଛୁ, ଏବଂ ବିଶେଷ କରିକି ଯେଉଁ ଜାଗାରେ ସବୁ ହେମ୍ପ କଲ୍ଟିଭେସନ୍ ହେଉଛି, ଯେଉଁ ଗଞ୍ଜେଇ ଚାଷ ହେଉଛି, ଗଞ୍ଜେଇ ଚାଷ ହେଉଥିବା ଜାଗା ଗୁଡ଼ିକ ତାକୁ ଧ୍ୱଂସ କରାଇବା, ଏବଂ ଯେଉଁ ଜାଗାରେ ଏସବୁ ଭଳିଆ ଯେଉଁ ଡ୍ରଗ୍ସର କାରବାର ହେଉଛି ତାଙ୍କୁ ଗିରଫ କରିବା, ଏଭଳି ଲମ୍ବା ସମୟ ଧରିକି ପାଖାପାଖି 2 ବର୍ଷ ଧରିକି ଆମେ ଏ ଡ୍ରାଇଭ୍କୁ ପୁରା ସଶକ୍ତ ଭାବରେ ତାକୁ ଚଲାଇବା ଆରମ୍ଭ କରିଛୁ। ବହୁତ ପାଖାପାଖି ଗତ ବର୍ଷ ପାଖାପାଖି 150 କୋଟି ଟଙ୍କାର ଜିନିଷ ଆମେ ତାକୁ ସିଜ୍ କରିଥିଲୁ, ଏବଂ ପରବର୍ତ୍ତୀ ସମୟରେ ଆମେ ଯେଉଁ 1000 ହେକ୍ଟରର ଗଞ୍ଜେଇ ଚାଷ ହେଉଥିବା ଜାଗାକୁ ତାକୁ ଧ୍ୱଂସ କରିଥିଲୁ। ଏଭଳି ଗୁଡ଼ିଏ ଅଭିଯାନ ଚାଲିଛି, ତାକୁ ଆହୁରି ଅଧିକ କ୍ଷମତା ଦେଇକି ତାଙ୍କୁ ସେମାନଙ୍କୁ ଆମେ ସେ କାମ ଆରମ୍ଭ କରିଛୁ। ଇଣ୍ଟେଲିଜେନ୍ସ ୱିଙ୍ଗ ସେଇପାଇଁ ଆମେ ତିଆରି କରୁଛୁ, କେଉଁଠି କ'ଣ ହେଉଛି ତାର ଇଣ୍ଟେଲ ଆସିବା ପାଇଁ, ଏସବୁ କଥା ଚାଲିଛି। ଏବଂ ଯେଉଁ କଥା ସ୍ୱାସ୍ଥ୍ୟ ବିଭାଗ ଅବକାରୀ ବିଭାଗ ବାବଦରେ ନିଶ୍ଚିତ ଭାବରେ ଆମେ ଏକ ଜଏଣ୍ଟ ମୁଭମେଣ୍ଟ ବହୁତ ଶୀଘ୍ର ଆରମ୍ଭ କରିବାର ପରିକଳ୍ପନା ବି କରୁଛୁ, ଏବଂ ଏଇ ଆର୍ଥିକ ବର୍ଷ ଭିତରେ ହିଁ ଆମେ ଖୁବ୍ କମ୍ ଦିନ ଭିତରେ ଆମେ ଜଏଣ୍ଟ ମୁଭମେଣ୍ଟ ଆରମ୍ଭ କରିବୁ, ଏବଂ ସମ୍ପୂର୍ଣ୍ଣ ରୂପେ ତମ୍ବାଖୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ମାନସିକତା ଅଛି ତାକୁ ବି ସେ କଥା ନିଶ୍ଚିତ ଭାବରେ ପ୍ରତିଫଳନ। ଏ କିଛି ଜିନିଷ ଆମର ପରିଭ୍ୟୁ ଭିତରେ ଅଛି, କିଛି ଜିନିଷ ଆମର ପରିଭ୍ୟୁ ଭିତରେ ନାହିଁ। ଏକ୍ସରସାଇଜ୍ର ଯେଉଁ ନିୟମାବଳୀ ଅଛି ସେଥିରେ ଆମେ କିଛିଟା ପରିବର୍ତ୍ତନ ଆମେଣ୍ଡମେଣ୍ଟସ୍ କିଛି ଆଣିବାକୁ ଚାହୁଁଛୁ, ଯେମିତି ଯେଉଁ ସାଇକୋଟ୍ରପିକ୍ ଡ୍ରଗ୍ସର ଉପରେ ଆମର ବିଶେଷ କିଛି ରେଗୁଲେସନ୍ ନାହିଁ, ଅବକାରୀ ବିଭାଗ କେବଳ ମଦର ବିକ୍ରି ବଟା ଏସବୁ ଉପରେ, ବିଷାକ୍ତ ମଦ, ଡୁପ୍ଲିକେଟ୍ ମଦ ଏସବୁର ବିକ୍ରି ବଟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେଥିରେ ଆଇନରେ ବହୁତ ଗୁଡ଼ିଏ ପ୍ରଦାନ ଅଛି, କିନ୍ତୁ ଆମେ ଧୀରେ ଧୀରେ ସମସ୍ତ କଥାକୁ ତମ୍ବାକୁଠୁ ଆରମ୍ଭ କରିକି ଯେଉଁ ଗୁଡ଼ିକ ମଣିଷ ଜୀବନ ପାଇଁ କ୍ଷତିକାରକ ଅଛି, ଯେଉଁ ପ୍ରକାରର ନିଶା ବି ହେଉ ନାହିଁ କି, ସେ ସବୁଗୁଡ଼ିକୁ ଏହାର ପ୍ରାବଧାନ ଭିତରେ ଆଣିବା ପାଇଁ ଆମେ ଏକ୍ସରସାଇଜ୍ର ଆକ୍ଟ ଆଉ ରୁଲ୍ସରେ କିଛିଟା ପରିବର୍ତ୍ତନ କରିବା ପାଇଁ ଏବେ ଲ କମିଶନଙ୍କ ସହିତ, ଷ୍ଟେଟ୍ ଲ କମିଶନଙ୍କ ସହିତ ବି ଆଲୋଚନା ଆରମ୍ଭ ହୋଇଛି, ସେ ବାବଦରେ ଆମେ ତାକୁ ବହୁତ ଶୀଘ୍ର ସେ ବାବଦରେ କିଛି ପରିବର୍ତ୍ତନ ଆଣିବୁ, ଏବଂ କଡ଼ାକଡ଼ି ଭାବରେ କୌଣସି ପ୍ରକାର ନିଶାଦ୍ରବ୍ୟର ବ୍ୟବହାର ଏବଂ ତାର ଅପ୍ରାସଙ୍ଗିକ ଅନୈତିକ ବ୍ୟବହାର ତାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ନିଶ୍ଚିତ ଭାବରେ ଆମେ କରିବୁ। ଟବାକୋ ଚୁଇଙ୍ଗ ଟବାକୋର ବ୍ୟବହାରକୁ ସରକାର ନିଷିଦ୍ଧ କରିଛନ୍ତି, ତାକୁ ଏବେ ଗୋଟେ ନୂଆ

0: ଢାଞ୍ଚାରେ ଏବେ ଯେମିତି ଆସୁଥିଲା ତାକୁ ଆଗରୁ ଗୁଟକା ସହିତ ମିଶିକି ଆସୁଥିଲା ଟବାକୋ ଏବଂ ଲୋକଙ୍କ ବ୍ୟବହାର କରୁଥିଲେ ଏବେ ଗୋଟେ ନୂଆ ଢାଞ୍ଚାକୁ ସେମାନେ ହେଇଛନ୍ତି ଟବାକୋ ଅଲଗା ମିଳୁଛି ଗୁଟକା ଅଲଗା ମିଳୁଛି ତେଣୁକରି ତାକୁ କୌଣସି ଜାଗା ତାକୁ ପୁଣି ମିଶେଇକି ତାକୁ ଖାଇବା ଆରମ୍ଭ କରିଛନ୍ତି ତେଣୁକରି ମୋ କହିବା କଥା ୟାକୁ ଯେଉଁ ଲାଭକ ବ୍ୟବସାୟୀମାନେ କରୁଛନ୍ତି ସେଇ ଦିଗରେ କ'ଣ ରେଗୁଲେସନ୍ ଅଣାଯାଇପାରିବ ଏବଂ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ପାଇଁ କ'ଣ କରାଯାଇପାରିବ ସବୁ ଜିନିଷରେ ଗୋଟେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟି ଯଦି ପ୍ରପର୍ ହେବ ଏବଂ ତା ଏନ୍ଫୋର୍ସମେଣ୍ଟ ସହିତ ଯେଉଁମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ ଏଇଟା ମୋର ବିଶ୍ୱାସ ଅଛି ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ ଏବଂ ମୋର ଆଶା ଅଛି ଯେ ଆକୁ ପ୍ରତିହତ କରିବା ପାଇଁ ଆକୁ ରେଷ୍ଟ୍ରିକ୍ଟ କରିବା ପାଇଁ କଣ୍ଟ୍ରୋଲ କରିବା ପାଇଁ ସେ ମେକାନିଜମ୍ ଆମେ ବହୁତ ଶୀଘ୍ର ନିଶ୍ଚିତ ଭାବରେ କାଢ଼ିବୁ ଏବଂ ଏଇ ଚଳିତ ପାଞ୍ଚ ବର୍ଷ ଭିତରେ ଆଉ ଯେଉଁ ତିନି ବର୍ଷ ଆମ ସରକାର ଅଛି ଏବେ ଏଇ ଚଳିତ ପାଞ୍ଚ ବର୍ଷ ଭିତରେ ଆମେ ଓଡ଼ିଶାକୁ କେବଳ ତମ୍ବାକୁ ନୁହେଁ ତମ୍ବାକୁ ଏବଂ ଅନ୍ୟ ନିଶାଦ୍ରବ୍ୟର ବ୍ୟବହାର ଦୃଷ୍ଟିକୋଣରୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ନିଶ୍ଚିତ ଭାବରେ ଯାହା ଯାହା ପଦକ୍ଷେପ ନେବା କଥା ତାହା ନେବାକୁ ଯାଉଛି ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି ଯେ ତମ୍ବାକୁ ହଉ ମଦ୍ୟପାନ ହଉ ଡ୍ରଗ୍ସର ବ୍ୟବହାର ହଉ ଏସବୁଠୁ ସମସ୍ତେ ଦୂରେଇ ରହନ୍ତୁ ଏବଂ ଶେଷରେ ମୁଁ ଏତିକି କହିବି ଯେ ନିଶା ନୁହେଁ ଜୀବନକୁ ଆପଣମାନେ ବାଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ ପରିବାର ସହିତ ଖୁସି ସୁଖ
1: ୨୦୦୮ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ ଏହା ମଧ୍ୟରୁ ଅଧିକାଂଶ ବିପଦଜନକ ଯେପରିକି କର୍କଟ ରୋଗ ବିଶେଷ କରି ଫୁସ୍ଫୁସ୍ କର୍କଟ ହୃଦରୋଗ ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ ସିଓପିଡି ଇତ୍ୟାଦି ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା ମୁଖ ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ ତେବେ କେତେ ସମୟ ଧରି ଓ କେତେ ସଂଖ୍ୟା ଧୂମପାନ ହେଉଛି ତା ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି
2: ତମାଖୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି ଆମେ ଆଜି ୟଙ୍ଗ 20 ବର୍ଷ 30 ବର୍ଷ 40 ବର୍ଷରେ ଲଙ୍ଗ କ୍ୟାନ୍ସର ଦେଖୁଛୁ ଯୋଉଟା କେବେ ଭାବି ପାରୁନଥିଲେ ଯେ 60 ବର୍ଷ ତଳେ ଆଜି ମୁଖ ନାକ ଗଳା କ୍ୟାନ୍ସର ଯୋଉଟା ଓଡ଼ିଶାରେ କମନ୍ ଯୋଉଟାରେ ଆମେ ଓଲ୍ଡ ସ୍ମୋକ୍ଲେସ୍ ହେବାକୁ ଆମେ ୟଙ୍ଗ 20, 30, 40 ଲୋକଙ୍କୁ ହରେଇ ଦେଉଛୁ ବର୍ଷେ 2 ବର୍ଷ ଟ୍ରିଟମେଣ୍ଟ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି ଖର୍ଚ୍ଚାନ୍ତ ବି ହେଉଛନ୍ତି ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚ କରୁଛି ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସ ମାନଙ୍କୁ ଯେତେବେଳେ ସେମାନେ ମ୍ୟାଚୁର୍ଡ଼ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ ମାନଙ୍କର ଗାଇଡ଼େନ୍ସରୁ ଦୂରେ ଥାଆନ୍ତି ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍ ବିକଜ୍ ବିଭିନ୍ନ ସୋସିଆଲ ଷ୍ଟାଟାରୁ ସେମାନେ ପିଲାମାନେ ଆସନ୍ତି ଯେଉଁଟା ହଷ୍ଟେଲ ରହୁଛନ୍ତି ବା ପିଜି ହିସାବରେ ରହୁଛନ୍ତି ଆଣ୍ଡ ସେତେବେଳେ ହିଁ ସେମାନେ ଆକର୍ଷିତ ହୁଅନ୍ତି ସେଇ ଜିନିଷ ଗୁଡ଼ାକ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି
3: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍ ହାର୍ଟ ଆଟାକ୍ କିଡ଼ନୀ ଫେଲୁଅର୍ କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁ ମାତ୍ରାରେ ବ୍ୟାପୁଛି ଏବେ ଯାହା ଶ୍ୱାସନଳୀ ଖରାପ କରୁଛି ଶ୍ୱାସନଳୀ କର୍କଟ ମୁଖ ଗହ୍ୱର କର୍କଟ ପାନକ୍ରିୟସ୍ କର୍କଟ ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ ଆମର ତମାଖୁ ନୁହେଁ ଜୀବନ ଦରକାର ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି